ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦ ଭାଦ୍ରବ 25 ଦିନ, ଇଂରାଜୀ 2026 ମସିହା ସେପ୍ଟେମ୍ବର ମାସ 16 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 6:00 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛିକ୍ଷଣ ମଧ୍ୟରେ

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ନିୟତି ଅଧିକାରୀ, କଣ୍ଠରେ ତାଙ୍କର ରାଜେନ୍ଦ୍ର ପ୍ରସନ୍ନ ହରିଚନ୍ଦନଙ୍କର ଗୀତ ରଚନା।

ବନ୍ଦନା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାରେ ଏଥର କଣ୍ଠଶିଳ୍ପୀ ଶୋଭାବତୀ ପଢ଼ିଆରୀ, ସେ ଗାଇଛନ୍ତି ଲକ୍ଷ୍ମୀନାରାୟଣ ବେହେରାଙ୍କ ଗୀତ ରଚନାରୁ।

0: ଆକାଶବାଣୀ କଟକ ଅନୁଚିନ୍ତା ଉପସ୍ଥାପନ କରିଛନ୍ତି ଶରତ୍ଚନ୍ଦ୍ର ରଥ।
1: କଥାରେ ଅଛି, ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଚିନ୍ତା ଆସିଲେ ମୁଣ୍ଡ ଭିତରେ ଏମିତି କୋଳାହଳ ସୃଷ୍ଟି ହୁଏ ଯେ ତହିଁରେ ମୁଣ୍ଡ ଓ ମନ ଭାରି ହୋଇଯାଏ। ଦୁଶ୍ଚିନ୍ତାର ଅଡ଼ୁଆ ସୂତାରେ ଗଣ୍ଠିମାନ ପଡ଼ି ପଡ଼ିଯାଏ। ଯେତେ ଫିଟେଇବାକୁ ଚେଷ୍ଟା କଲେ ତାହା ଅଧିକ ଗଣ୍ଠି ପଡ଼ିଯାଏ। ଏମିତି ହୁଏ ଯେ ଆଗକୁ ଯାଇ ହୁଏ ନାହିଁ କି ପଛକୁ ଫେରି ହୁଏ ନାହିଁ, ମଝି ସ୍ଥାନରେ ରହି ହୁଏ ନାହିଁ। ଏ ଯନ୍ତ୍ରଣା ମନକୁ ଆକ୍ରାନ୍ତ କରେ, ତାର ପ୍ରଭାବରେ ଦେହ ଅସୁସ୍ଥ ହୋଇପଡ଼େ। କିପରି ମନରୁ ଦୁଶ୍ଚିନ୍ତାକୁ ଦୂର କରିବାକୁ ହେବ, ଏ ପ୍ରଶ୍ନ ଜଣଙ୍କର ନୁହେଁ, ଆମ ସମସ୍ତଙ୍କର। ସମସ୍ୟାର ସମାଧାନ ମନରେ ଯଦି ସମ୍ଭବ ହେଉନାହିଁ, ତେବେ ସେହି ସମସ୍ୟାକୁ ବେଶୀ ଫେଣେଇବା ନାହିଁ। ଯେତେ ବେଶୀ ଫେଣେଇବା ତାହା ସେତେ ଶକ୍ତିଶାଳୀ ହୋଇଯିବ। ସେତେବେଳେ ବରଂ ସମସ୍ୟାଟିକୁ ମୁଣ୍ଡରୁ କାଢ଼ି ବାହାରେ ରଖିବାକୁ ହେବ। ସମସ୍ୟା ସହିତ ଏକାକାର ହୋଇଗଲେ ସମସ୍ୟା ଦାବି ଦେବ ଆମକୁ। ମନକୁ ଟିକେ ନିରବ କରି ସମସ୍ୟାଟିର ବାସ୍ତବତାକୁ ଅନୁଭବ କରିବାକୁ ହେବ। ନିରପେକ୍ଷ ଭାବରେ ରହି ବିଚାର କରିବାକୁ ପଡ଼ିବ। ସେତେବେଳେ ଯେଉଁ କଥାଟି ଅଧିକ ଯୁକ୍ତିଯୁକ୍ତ ଲାଗିବ ତାହାକୁ ଗ୍ରହଣ କରିବାକୁ ହେବ। ଗ୍ରହଣ କରିବା ପରେ ଯଦି ତଜ୍ଜନିତ କିଛି ଅସୁବିଧା ଆସିବ, ସେଥିରେ ବିବ୍ରତ ହେବାକୁ ପଡ଼ିବ ନାହିଁ। ଦୁଶ୍ଚିନ୍ତା ଆସେ ମନର ଭୟରୁ, ଭୟରୁ ଅବସାଦ ଆସେ, ଅବସାଦରୁ ଆସେ କ୍ଲାନ୍ତି, କ୍ଲାନ୍ତିରୁ ଆସେ ବିରକ୍ତି, ଇତ୍ୟାଦି ଇତ୍ୟାଦି। ଏଥିରୁ ମୁକ୍ତ ରହିବାକୁ ହେଲେ ମନର ବଳକୁ ବଢ଼ାଇବାକୁ ହେବ। ବୁଝିବାକୁ ହେବ ଯେ ସଂସାରରେ ଯେତେ ବଳ ଅଛି, ସେଥିରୁ ମନୋବଳ ହେଉଛି ସବୁଠାରୁ ବଡ଼। ମନୋବଳ ଆଣେ ଦେହରେ ଶକ୍ତି, ପ୍ରାଣରେ ଉତ୍ସାହ ଏବଂ ମନରେ ସାହସ। ଆମ ମନୋବଳ ବଢ଼ାଇବାର ଦାୟିତ୍ୱ ଆମର, ଆଉ କାହାର ନୁହେଁ। ବିପଦ ଦୁଃଖ ହାରିଯାଏ ମନୋବଳ ଆଗରେ। ଜୀବନର ଯୁଦ୍ଧକ୍ଷେତ୍ରରେ ଦମ୍ଭ ହୋଇ ଛିଡ଼ା ହେବାକୁ ଶକ୍ତି ଦିଏ ମନୋବଳ। ଏହି ମନୋବଳ ମାଧ୍ୟମରେ ବିପଦର ଲହଡ଼ି ଭାଙ୍ଗି ହୁଏ ଏବଂ ଆଗକୁ ଯାଇ ହୁଏ। ଆଉ ଗୋଟିଏ ବାଟ ହେଉଛି ସମସ୍ୟାର ଜଟିଳତାରେ ମନକୁ ହାଲକା ରଖିବା। ମନରେ ପ୍ରଶ୍ନ ଆସିବ, ଏହା କ'ଣ ସମ୍ଭବ? ଉତ୍ତରରେ କୁହାଯିବ, ହଁ ଏହା ସମ୍ଭବ। ସେତେବେଳେ ମନକୁ ନିରବ କରିଦେବାକୁ ପଡ଼ିବ। ଶାନ୍ତ ଓ ନିରବ ରହିବାକୁ ଆମେ ଚେଷ୍ଟା କରିବା। ମନକୁ ଖାଲି କରିଦେବାକୁ ହେବ। ସମସ୍ୟାଠାରୁ ନିଜକୁ ବିଚ୍ଛିନ୍ନ କରିବା, ଅନ୍ୟ ଅର୍ଥରେ ମୁକ୍ତ କରି ରଖିବା। ଅନ୍ୟ ଏକ ବାଟ ହେଉଛି ଦୁଶ୍ଚିନ୍ତା ଆସିଲା ବେଳେ ଦୁଶ୍ଚିନ୍ତା ଆଡ଼କୁ ମନ ନ ଦେଇ ଆମର ଆଗ୍ରହ ଥିବା କାମରେ ମନ ଦେବା। ଫଳରେ ଦୁଶ୍ଚିନ୍ତା ଆଉ ଆମକୁ ଏତେ ବେଶୀ ଆକ୍ରାନ୍ତ କରିପାରିବ ନାହିଁ। କ୍ରମଶଃ ତାର ବଳ କମିଯିବ ଓ ମନ ଶାନ୍ତ ହୋଇଯିବ। ମନେ ପଡ଼ୁଛି ଏହି ପରିପ୍ରେକ୍ଷୀରେ ଶ୍ରୀରାମକୃଷ୍ଣ ପରମହଂସଙ୍କର କଥା। ସେ କହିଛନ୍ତି, ଆମ ମନ ହେଉଛି ସଫା ଧଳା ଲୁଗା ପରି, ଏହାକୁ ଯେଉଁ ରଙ୍ଗରେ ବୁଡ଼ାଇବା ତାହା ସେହି ରଙ୍ଗରେ ରଞ୍ଜିତ ହୋଇଯିବ। ଆମେ ମନକୁ ଯେଉଁ କାର୍ଯ୍ୟରେ ଏକାଗ୍ରତାର ସହ ଲଗାଇବା, ତାହା ସେହି ଏକାଗ୍ରତା ବଳରେ ଅନ୍ୟ କଥାକୁ ଭୁଲିବାକୁ ସମର୍ଥ ହେବ। ଫଳରେ ଆମେ ଦୁଶ୍ଚିନ୍ତାଠାରୁ ସମ୍ପର୍କ ଛିନ୍ନ କରିବାକୁ ସମର୍ଥ ହେବା। ମଣିଷ ହେଉଛି ମନୁପୁତ୍ର, ଅଭିପ୍ସା ତାର ଦୂର ଦିଗନ୍ତ ବିସ୍ତାରୀ। ସେ ଚେତନାରେ ଅଗ୍ରଗତି କରିବାକୁ

ଚାହେଁ, ମାତ୍ର ଦୁଶ୍ଚିନ୍ତା ତାକୁ ତାହା କରାଇ ଦିଏ ନାହିଁ। ଏଥିନିମନ୍ତେ ଆମକୁ ନିଜକୁ ଚେଷ୍ଟା କରିବାକୁ ହେବ, ଉଚ୍ଚ ମନର ଅଧିକାରୀ ହେବାକୁ ହେବ। ଭାବିବାକୁ ପଡ଼ିବ ଯେ ଦୁଃଖ, ଦୁଶ୍ଚିନ୍ତା, ବିପଦ ଆସିଛି ଏକ ପରୀକ୍ଷା ସ୍ୱରୂପ। ତାହା ଏକ ସୁଡ଼ଙ୍ଗ ସଦୃଶ, ତାକୁ ପାରି ହୋଇଗଲେ ରହିଛି ଚେତନାର ପ୍ରଶସ୍ତ ଇଲାକା, ଅଛି ନିର୍ମଳ ସୂର୍ଯ୍ୟାଲୋକ, ମଳୟ ପବନ ସହ ବସନ୍ତର ଫୁଲବାସ। ଏସବୁ ସହିତ ଆଉ ଯେଉଁ କଥାଟି ପ୍ରୟୋଜନ, ତାହା ହେଉଛି ଭଗବାନଙ୍କ ଉପରେ ବିଶ୍ୱାସ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭଗବାନ ଏକ, କେବଳ ନାମ ତାଙ୍କର ଅନେକ। ଯେଉଁ ନାମରେ ଡାକିଲେ ମଧ୍ୟ ସେଇ ଡାକ ଏକ ହିଁ ଭଗବାନଙ୍କ ନିକଟରେ ପହଞ୍ଚେ। ତାଙ୍କର ଶକ୍ତି ଅସୀମ, ତାଙ୍କର ଦୟା ଅନନ୍ତ। ସେ ହେଉଛନ୍ତି ପିତା, ମାତା, ଗୁରୁ, ଗୁରୁଜନ, ସବୁକିଛି। ବିପଦରେ ସେ ବନ୍ଧୁ ହୋଇପାରନ୍ତି, ତେଣୁ ତ ତାଙ୍କର ନାମ ବିପଦ ବନ୍ଧୁ। ତାଙ୍କୁ ଶକ୍ତି ମାଗିଲେ ସେ ଦିଅନ୍ତି, ଦୁଃଖ କହିଲେ ସେ ଶୁଣନ୍ତି। ଭଗବାନଙ୍କ ଶରଣ ନେଲେ ଦୁଃଖ, ଦୁଶ୍ଚିନ୍ତା, ବିପଦ ହାରିଯାଏ ଓ ଡରିଯାଏ, ଏବଂ ଆମ ପାଖରେ ଆଉ ତାହା ପଶିପାରେ ନାହିଁ। ଅଶାନ୍ତିରେ ସେ ଦେଇପାରନ୍ତି ଶାନ୍ତି। ଆମର ବିଶ୍ୱାସ ସହ ଭଗବତ ବିଶ୍ୱାସକୁ ମିଶାଇଲେ ସେହି ପ୍ରଭାବରେ ପଥର ପରି ଆସିଥିବା ଦୁଃଖ, ଦୁଶ୍ଚିନ୍ତା ପତର ପରି ଉଡ଼ିଯାଏ, ମେଘ ଫାଟିଯାଏ, ସୂର୍ଯ୍ୟାଲୋକ ଦିଶେ, ଆଲୋକିତ ହୁଏ ଜୀବନର ଚଲାପଥ। ଅସମ୍ଭବ ପରି ଯାହା ଲାଗେ ତାହା ସମ୍ଭବ ହୋଇଯାଏ। ଅବଶ୍ୟ ତାଙ୍କୁ ଗଭୀର ବିଶ୍ୱାସପୂର୍ବକ ଡାକିବାକୁ ପଡ଼େ। ବିଶ୍ୱାସ ସହିତ ଭରସା ମିଶିଲେ ଭଗବାନଙ୍କ କୃପା ଆମ ମଥାରେ ଝରିପଡ଼େ ଏବଂ ଜୀବନର ଗତିପଥ କୁସୁମିତ ହୋଇଯାଏ। ଜୀବନରେ ସମସ୍ୟା, ଦୁଃଖ, ବିପଦ, ଦୁଶ୍ଚିନ୍ତାର ଅନ୍ଧାର ଦୂରୀଭୂତ ହୋଇଯାଏ। ଜୀବନ ହୁଏ ଚିନ୍ତାମୁକ୍ତ ଓ ବିପଦମୁକ୍ତ।

ଶେଷ ହେଲା ଅନୁଚିନ୍ତା। ଉପସ୍ଥାପନ କରିଥିଲେ ଶରଚନ୍ଦ୍ର ରଥ। ଆକାଶବାଣୀ କଟକ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 159ତମ ଭାଗ।

0: ପୁତ୍ରର ନାମ ଛଳରେ ହେଉ କି ପରିହାସ ଛଳରେ ହେଉ, ଗୀତାଳାପ ପରିପୂରଣାର୍ଥୀ ହେଉ କି ଅବଜ୍ଞାପୂର୍ବକ ହେଉ, ଭଗବାନଙ୍କ ନାମ ଉଚ୍ଚାରଣ କଲେ ସବୁ ପାପ ନଷ୍ଟ ହୁଏ, ଅଜାମିଳ ତେଣୁ ମୁକ୍ତ। ଯମଦୂତଗଣ ତାହାକୁ ଅପମାର୍ଗରେ ନେଇପାରିନାହାନ୍ତି। ଅଜାମିଳ ଭୟଶୂନ୍ୟ ଏବଂ ପ୍ରକୃତିସ୍ଥ ହେବାରୁ ତାର ବୈରାଗ୍ୟ ଉଦୟ ଘଟିଲା। ସାଧୁସଙ୍ଗ ଫଳରୁ ମଣିଷ ମନରେ ଚୈତନ୍ୟ ଓ ବୈରାଗ୍ୟ ସଞ୍ଚାର ହୁଏ। ଅଜାମିଳ ଏବେ ଗୃହ ସଂସାର ଛାଡ଼ି ଗଙ୍ଗା ତୀରକୁ ଯାଇଛି।
1: ହେମନ୍ତେ ଜାତ ଦିବ୍ୟ ଜ୍ଞାନ ଜେଣୁତା ସାଧୁ ଦର୍ଶନ ତେଜିଣ ସକଳ ବନ୍ଧନ ଗଙ୍ଗା ଦ୍ୱାରକୁ ଆଗମନ ଦେବ ସଦନେ ବିପ୍ରଜାଇ ନିଶ୍ଚଳ ମନେ ଯୋଗଧ୍ୟାୟ ଇନ୍ଦ୍ରିୟ ନିଗ୍ରହ କରିଣ ବ୍ରହ୍ମେ ନିବେଶି ସ୍ଥିର ମନ ସକଳ ଗୁଣ ପରିହରି ଆତ୍ମାକୁ ସମାଧିରେ ଧରି ପରମ ବ୍ରହ୍ମେ ମନ ଦେଲା ମନକୁ ତହିଁ ନିବେଶିଲା ବ୍ରହ୍ମ ଭାବରେ ସ୍ଥିର ମନ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 169ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖୀଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସେବାରାଣୀ ମହାପାତ୍ର ଏବଂ ସଙ୍ଗୀତା ଗୋସାଇ। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମକାରେ ଫଲ୍ ଆର୍ମି ୱାର୍ମ କୀଟ ଲାଗିବାର ସମ୍ଭାବନା ଅଛି। ଜୈବିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ଗ୍ରାମ ବ୍ୟୁବେରିଆ ବାସିଆନା ନାମକ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଫଲ୍ ଆର୍ମି ୱାର୍ମ ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ପନିପରିବାରେ ଝାଉଁଳା ଓ ମୂଳ ସଢ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ ଓ 1.5 ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ୍କୁ ମିଶାଇ ଫସଲ ମୂଳକୁ ସିଞ୍ଚନ କରନ୍ତୁ। 1 ଏକର ଟମାଟୋ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 50 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ସଢ଼ା ଗୁଣ୍ଡ ଖତ ମାଟିରେ ମିଶାଯାଏ। 1 କିଲୋଗ୍ରାମ ମଞ୍ଜି ସହ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା କାର୍ବୋସ୍କ୍ରିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିବା ପରେ ବିହନକୁ ପଟାଳିରେ ମଞ୍ଜିକୁ ମଞ୍ଜି 2.5 ସେଣ୍ଟିମିଟର ଓ ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ରଖି 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମଞ୍ଜି ବୁଣିସାରିବା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ମାଟିକୁ ଭଲ ଭାବରେ ଭିଜାନ୍ତୁ। ଏହାପରେ ପଟାଳିଗୁଡ଼ିକୁ ପଲିଥିନ୍ କିମ୍ବା ଶୁଖିଲା ପତ୍ରରେ ଘୋଡ଼ାଇ ରଖିବା ଦ୍ୱାରା ଶୀଘ୍ର ଗଜା ହୁଏ। ପଟାଳିର ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ। ତଳି 4 ସପ୍ତାହର ହୋଇଗଲା ପରେ ମୁଖ୍ୟ ଜମିରେ ରୋପଣ କରନ୍ତୁ। କଦଳୀ ଜମିରୁ ବଳକା ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଗଛ ନ ପଡ଼ିବା ପାଇଁ 4ରୁ 5ଟି ଗଛର ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଢେରା ଦିଅନ୍ତୁ। ସିଗାଟୋକା ପତ୍ରଦାଗ ରୋଗର ନିୟନ୍ତ୍ରଣ ପାଇଁ ଏକର ପ୍ରତି ମାଙ୍କଜେ 75% WP 400 ଗ୍ରାମ କିମ୍ବା କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନୋକୋନାଜୋଲ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲ ସଢ଼ା ରୋଗ ଦମନ ଲାଗି ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ଏହି ଚାଷରେ ଧଳାମାଛି ଦମନ କରିବା ଲାଗି ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100ରୁ 140 ମିଲିଲିଟର ଇମିଡାକ୍ଲୋପିଡ୍ 17.8% SL ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଫସଲରେ ଝାମୁଳା ରୋଗ ଦମନ ସକାଶେ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ।

0: ପତ୍ର ଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍, 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ୍ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଆଦି ଜିଲ୍ଲାମାନଙ୍କର କେତେକ ସ୍ଥାନରେ ସ୍ୱଳ୍ପ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା। ସାନ୍ତାଳୀ ଆଖଡ଼ା ପ୍ରଚାର କରିବୁ ସକାଳ 7:25, ସକାଳ 8:15 ଏବଂ ସକାଳ 8:35 ରହିଛି ହ୍ୟାଲୋ ବାରିପଦା କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଖଞ୍ଜଣି ଭଜନ। ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ପ୍ରଚାର କରିବୁ ଅପରାହ୍ନ 5:30। ସନ୍ଧ୍ୟା 6:00 ଭକ୍ତିଗୀତ କାର୍ଯ୍ୟକ୍ରମ, ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି ସନ୍ଧ୍ୟା 6:15 ଏବଂ ରାତି 8:30। ସନ୍ଧ୍ୟା 7:00 ପ୍ରଚାର କରିବୁ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ, ଆଜି ଏଥିରେ ଶୁଣିବେ ସାନ୍ତାଳୀ ଗୀତ। ଜାପାନରେ ଅନୁଷ୍ଠିତ ହେଉଥିବା 20ତମ ଏସିଆନ୍ ଗେମ୍ 2026ର ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:00। ରାତି 8:40 ରହିଛି ଗୀତ ଅତୀତ କାର୍ଯ୍ୟକ୍ରମ, ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣିବେ ରାତି 10:30। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ମଧୁପୁରସ୍ଥିତ ଜମାଦାରପାଲି ରୋଡ୍ଠାରେ ଡପ୍ଲର ପାଣିପାଗ ରାଡାରର ଉଦ୍ଘାଟନ କରିବେ। ଏହାସହ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟଠାରେ ସାଧାରଣ ସଭାରେ ସେ ଯୋଗଦେବେ। କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିବେ। ଡପ୍ଲର ରାଡାର ହୀରାକୁଦ ନଦୀବନ୍ଧର ପ୍ରଭାବଶାଳୀ ଜଳ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ବଜ୍ରପାତ, କାଳବୈଶାଖୀ ଓ ପ୍ରବଳ ବର୍ଷା ଆଦିର ଆଗୁଆ ସତର୍କ ସୂଚନା ଦେବ। ଜଳସେଚନ ଓ ଜଳବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାଣିପାଗର ପୂର୍ବାନୁମାନ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରକାର ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଏପରିକି କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ବାଣିଜ୍ୟ ରିହାତି ହାର ଢାଞ୍ଚାରେ ଅନ୍ତର୍ଭୁକ୍ତ କରିବା ପାଇଁ 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ନେଣଦେଣ ନିଃଶୁଳ୍କ ରହିବ। ତେବେ ବାଣିଜ୍ୟ ରିହାତି ବା ମର୍ଚାଣ୍ଟ ଡିସ୍କାଉଣ୍ଟ ହାର ବ୍ୟବସ୍ଥା 2000ରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ପାଇଁ ଲାଗୁ କରାଯିବ ବୋଲି ଭାରତୀୟ ଜାତୀୟ ପେମେଣ୍ଟ ନିଗମ ପକ୍ଷରୁ କୁହାଯାଇଛି। ବାଣିଜ୍ୟ ରିହାତି ହାର ଅଧୀନରେ 2000 ଟଙ୍କାରୁ ଅଧିକ ଟଙ୍କାର ବ୍ୟବସାୟିକ କାରବାର ପାଇଁ 0.4% ଶୁଳ୍କ ଲାଗୁ ହେବ। ତେବେ 75,000 ଟଙ୍କା କିମ୍ବା ତା'ଠାରୁ ଅଧିକ ପ୍ରତ୍ୟେକ ମୂଲ୍ୟର କାରବାର ପାଇଁ ବାଣିଜ୍ୟ ରିହାତି ହାର ଶୁଳ୍କ 300 ଟଙ୍କା ମଧ୍ୟରେ ସୀମିତ ରହିବ। ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଚୟନ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ଭି ମୋହନାଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ବାଲେଶ୍ୱରର ବିଚିତ୍ରପୁର ଜଙ୍ଗଲରୁ 5ଟି ଶାବକ ଓ ଅରାଙ୍ଗ ଓଟାନ୍ ଉଦ୍ଧାର ଘଟଣାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ଟାସ୍କଫୋର୍ସ ଏସ୍ଟିଏଫ୍ ରାଜ୍ୟ ବାହାରେ ମଧ୍ୟ ଯାଞ୍ଚକୁ ଗୁରୁତ୍ୱ ଦେଉଛି। ବର୍ତ୍ତମାନ ଏସ୍ଟିଏଫ୍ ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୁଲିସର ସହାୟତା ଲୋଡ଼ିଛି। ପୂର୍ବରୁ ଏହି ରାଜ୍ୟଗୁଡ଼ିକରୁ ଓରାଙ୍ଗୋଟାନ୍ ଉଦ୍ଧାର ହୋଇଥିବାରୁ ଅଧିକ ତଥ୍ୟ ହାସଲ ପାଇଁ ଏସ୍ଟିଏଫ୍ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଦେଶବ୍ୟାପୀ ଆସନ୍ତାକାଲିଠାରୁ ସେବା ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଏହି ଉପଲକ୍ଷେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଣମାଧ୍ୟମକୁ ସମ୍ବୋଧିତ କରିବେ। ସେବା ସଂକଳ୍ପ ଅଭିଯାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଶୀର୍ବାଦର ଦୀପ ଜାଳିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଳିତ ହୋଇଯାଇଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାଂସ୍କୃତିକ ସନ୍ଧ୍ୟାରେ ପାରମ୍ପରିକ କଳା ଓ ଲୋକନୃତ୍ୟ ପ୍ରଦର୍ଶିତ ହୋଇଥିଲା। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସକାଳ ଧୂପ ବଢ଼ିବା ପରେ ମହାଲକ୍ଷ୍ମୀ ଶ୍ରୀଅଙ୍ଗରୁ ଆଜ୍ଞାମଳ ପାଇବା ପରେ ସାତପାହାଜଠାରେ ଥିବା ପାଲଙ୍କିରେ ବିଜେ ହୋଇ ମାର୍କଣ୍ଡ ମନ୍ଦିର ଅଭିମୁଖେ ଯାତ୍ରା କରିବେ। ସେଠାରେ ମାଜଣା ବନକ ଲାଗି ସରିବା ପରେ ପୂଜାପଣ୍ଡାମାନେ ଋଷି ପଞ୍ଚମୀ ପ୍ରଥା ପାଳିବେ। ଶ୍ରୀମନ୍ଦିରରେ ଗତକାଲି ଅନ୍ଧ ହାତୀ ଲୀଳାନୀତି ସମ୍ପନ୍ନ ହୋଇଥିଲା। ବାୟୁମଣ୍ଡଳରେ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। 1994 ଜାତିସଂଘ ମହାସଭା ଓଜନ ସ୍ତର ସୁରକ୍ଷା ପାଇଁ ଗ୍ରହଣ କରିଥିବା

0: ଐତିହାସିକ ମଣ୍ଟ୍ରିଲ୍ ମାର୍ଗଦର୍ଶିକାକୁ ସ୍ମରଣ କରି ପ୍ରତିବର୍ଷ ସେପ୍ଟେମ୍ବର 16 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ପ୍ରସଙ୍ଗ ରହିଛି ଏକ ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ। ବୈଜ୍ଞାନିକ ଗବେଷଣା ଏବଂ ଓଜନ ସ୍ତରକୁ ସଂରକ୍ଷଣ କରିବା ସହ ଜଳବାୟୁ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନର ଲକ୍ଷ୍ୟ ନେଇ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପାରାଦୀପଠାରେ ଆଜିଠାରୁ ମିଳିତ ସମର ଅଭ୍ୟାସ ସାଗର କବଚ 2 ଆରମ୍ଭ ହେଉଛି। ଭାରତୀୟ ନୌସେନା, ତଟରକ୍ଷୀ ବାହିନୀ ଏବଂ ସାମୁଦ୍ରିକ ପୋଲିସର ମିଳିତ ଭାବେ ଏହି ଅଭ୍ୟାସ କରିବେ। କଟକ ବାରବାଟୀ ଷ୍ଟାଡିୟମରେ ଆସନ୍ତା 20-29 ତାରିଖ ପର୍ଯ୍ୟନ୍ତ ଓଡ଼ିଶା T20 ଲିଗ୍ ସିଏମ୍ ଟ୍ରଫି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯିବ। ଏଥିରେ 6 ଦଳ ଭାଗ ନେବେ। ଏହି ପ୍ରତିଯୋଗିତା ଖେଳାଳିମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭାବନା ଜାଗ୍ରତ କରିବା ସହ ରାଜ୍ୟର କ୍ରିକେଟ୍ ଢାଞ୍ଚାକୁ ଆହୁରି ସୁଦୃଢ଼ କରିବ ବୋଲି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କୁହାଯାଇଛି। ସକାଳର ଆଞ୍ଚଳିକ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଦୀପକ ରଞ୍ଜନ ଦାସ।
2: ଆଜି ସେପ୍ଟେମ୍ବର ମାସ 16 ତାରିଖ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ପାଇଁ ଆଜିର ଦିନଟିକୁ ସମଗ୍ର ବିଶ୍ୱରେ ଇଣ୍ଟରନ୍ୟାସନାଲ ଡେ ଫର୍ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ଭାବରେ ପାଳନ କରାଯାଉଛି। ଏହି ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି କହିଲେ କ'ଣ ବୁଝାଯାଏ? କାର୍ଡିଓଲୋଜି ହେଉଛି ହୃଦଯନ୍ତ୍ର ସମ୍ବନ୍ଧୀୟ ବିଜ୍ଞାନ। ହୃଦଯନ୍ତ୍ରରେ ମଧ୍ୟ ବିଭିନ୍ନ ରୋଗ ହୋଇଥାଏ। ପୂର୍ବରୁ ମୁଖ୍ୟତଃ ଔଷଧ ଏବଂ ଶଲ୍ୟ ଚିକିତ୍ସା ମାଧ୍ୟମରେ ଏହି ରୋଗଗୁଡ଼ିକର ଚିକିତ୍ସା କରାଯାଉଥିଲା। ସେତେବେଳେ ହୃଦରୋଗର ଶଲ୍ୟ ଚିକିତ୍ସା ପାଇଁ ଛାତିର ମଝି ହାଡ଼କୁ କାଟି ବକ୍ଷସ୍ଥଳକୁ ଖୋଲାଯାଉଥିଲା ଏବଂ ତାପରେ ହୃଦଯନ୍ତ୍ର ବାହ୍ୟ ଆବରଣ କାଟି ତା ଭିତରେ ଶଲ୍ୟ ଚିକିତ୍ସା କରାହେଉଥିଲା, ଯାହାଫଳରେ କି ରୋଗୀ ଦୀର୍ଘଦିନ ଧରି ଡାକ୍ତରଖାନାରେ ଶଯ୍ୟାଶାୟୀ ହୋଇ ରହୁଥିଲେ। ଡାକ୍ତରଖାନାରୁ ଫେରିବା ପରେ ମଧ୍ୟ ଅନେକ ଦିନ ତାଙ୍କୁ ବିଶ୍ରାମ ନେବାକୁ ପଡୁଥିଲା। 1980 ଗୋଟିଏ ନୂଆ ଚିକିତ୍ସା ପଦ୍ଧତି ଆରମ୍ଭ ହେଲା, ଯାହାକୁ କି ଆମେ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ନାମରେ ଜାଣିଥାଉ। ଏଥିରେ ହୃଦଯନ୍ତ୍ରର ଶଲ୍ୟ ଚିକିତ୍ସା କରିବାର ଆବଶ୍ୟକତା ନାହିଁ। ଏହି ନୂତନ ପଦ୍ଧତି ଅନୁସାରେ ଆମେ ଜଙ୍ଘରେ ଛିଦ୍ର କରି ବା ହାତର ରକ୍ତନଳୀରେ ଛିଦ୍ର କରି ବିଭିନ୍ନ କ୍ୟାଥେଟର ବା ତାର ବା ବେଲୁନ ହୃଦଯନ୍ତ୍ର ମଧ୍ୟରେ ପ୍ରବେଶ କରାଇ ହୃଦଯନ୍ତ୍ରର ଭାଲ୍ଭ ହେଉ, ରକ୍ତ ଧମନୀ ହେଉ ବା ଅନ୍ୟ ରକ୍ତନଳୀ ହେଉ ଯେଉଁଥିରେ ସମସ୍ୟା ରହିଥାଏ ତାର ଚିକିତ୍ସା କରାଯାଇପାରେ। ତା ଭିତରୁ ଯୋଉଟା ସବୁଠୁ ଜଣାଶୁଣା ଚିକିତ୍ସା ସେଇଟା ସାଧାରଣରେ ଲୋକମାନେ ଆଞ୍ଜିଓଗ୍ରାଫି ନାଁରେ ବା ଆଞ୍ଜିଓପ୍ଲାଷ୍ଟି ବା ଷ୍ଟେଣ୍ଟିଂ ନାମରେ ଜାଣନ୍ତି। ଏହି ପଦ୍ଧତିରେ ପ୍ରଥମେ ଗୋଟିଏ କ୍ୟାଥେଟର ଦେଇ ହୃଦଯନ୍ତ୍ରର ଯେଉଁ ରକ୍ତ ଧମନୀ ରହିଛି ଯାହାକି ହୃଦଯନ୍ତ୍ରର ମାଂସପେଶୀକୁ ରକ୍ତ ପହଞ୍ଚାଇଥାଏ ତାର ଛବି ଉଠାଯାଇଥାଏ ଏବଂ ଏହି ଯେଉଁ ଛବି ଉଠାଇବା ପଦ୍ଧତିକୁ ଆଞ୍ଜିଓଗ୍ରାମ ବୋଲି କୁହାଯାଏ। ସେହି ଆଞ୍ଜିଓଗ୍ରାମରୁ ଜଣାପଡ଼େ ଯେ ଆମର ହୃଦଯନ୍ତ୍ର ରକ୍ତନଳୀ ଯାହାକୁ କି କରୋନାରୀ ଆର୍ଟେରି କୁହାଯାଏ ତା ଭିତରେ ଯେଉଁ ବାଟଟା କୌଣସି ଜାଗାରେ ଅବରୁଦ୍ଧ ହୋଇଛି କି ନାହିଁ। ଯଦି ଅବରୁଦ୍ଧ ବା ବ୍ଲକ୍ ହୋଇଥାଏ ତାହେଲେ ସେହି ରକ୍ତନଳୀ ମଧ୍ୟରେ ଗୋଟେ ସରୁ ତାର ପୁରାଯାଏ ଏବଂ ତା ଉପରେ ଛୋଟ ବେଲୁନ ଦେଇ ତାକୁ ଫୁଲାଯାଏ ଏବଂ ତା ଫଳରେ ସେ ବାଟଟା ଯେତେବେଳେ ଖୋଲିଯାଏ ସେଇ ଖୋଲି ଯାଇଥିବା ବାଟରେ ରକ୍ତନଳୀକୁ ରକ୍ତର ପ୍ରବାହ ସୁରୁଖୁରୁରେ ଚଲେଇ ରଖିବା ପାଇଁ ଗୋଟିଏ ଷ୍ଟେଣ୍ଟ ବା ସରୁ ତାର ଜାଲି ଭଳି ପଦାର୍ଥକୁ ରଖାଯାଏ ଏବଂ ଏହାକୁ ଷ୍ଟେଣ୍ଟିଂ ଭାବରେ ଲୋକମାନେ ଜାଣିଥାନ୍ତି। ଆଜିକାଲି ଅନେକ ଲୋକ ମଧୁମେହ ରୋଗ ହେଉ ବା ଉଚ୍ଚ ରକ୍ତଚାପ ରୋଗ ହେଉ ବା ଅଧିକା କୋଲେଷ୍ଟ୍ରଲ ମାତ୍ରା ହେଉ ବା ଧୂମପାନ ଯୋଗୁଁ ହେଉ ହୃଦଯନ୍ତ୍ରର ରକ୍ତ ଧମନୀର ରୋଗ ଯାହାକୁ ଆମେ କରୋନାରୀ ଆର୍ଟେରି ଡିଜିଜ୍ କହୁ ତାଦ୍ୱାରା ଆକ୍ରାନ୍ତ ହେଉଛନ୍ତି ଏବଂ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ଦ୍ୱାରା ବେଲୁନିଂ ଏବଂ ଷ୍ଟେଣ୍ଟିଂ କରି ଏହି ରୋଗର ସଫଳ ଚିକିତ୍ସା କରାଯାଇପାରୁଛି। ଅନ୍ୟ ଏକ ହୃଦରୋଗ ହେଉଛି ରୁମାଟିକ୍ ହାର୍ଟ ଡିଜିଜ୍ ବା ଆଣ୍ଠୁଗଣ୍ଠି ବାତ ଜନିତ ହୃଦରୋଗ। ଏହି ରୋଗରେ ହୃଦଯନ୍ତ୍ରର ଭାଲ୍ଭ ଗୁଡ଼ିକ ଅବରୁଦ୍ଧ ହୋଇଯାଏ ବା ସେଗୁଡ଼ିକ ଲିକ୍ ହୋଇଯାଏ ଏବଂ ଏହି ପ୍ରକାରର ଅବରୁଦ୍ଧ ହୋଇଥିବା ଭାଲ୍ଭକୁ ବେଲୁନ ମାଧ୍ୟମରେ ଖୋଲିବା ପାଇଁ ଗୋଟିଏ ସ୍ୱତନ୍ତ୍ର ପ୍ରକାର ବେଲୁନ ଅଛି ଯାହାକୁ ଇନୁ ବା ଆକୁରା ବେଲୁନ କୁହାଯାଏ। ସେହି ବେଲୁନ ଦ୍ୱାରା ସେହି ଭାଲ୍ଭଟିକୁ ଖୋଲାଯାଇପାରେ। ଏହା ବ୍ୟତୀତ ଆଉ କେତେଗୁଡ଼ିଏ ଆମର ଜନ୍ମଜାତ ହୃଦରୋଗ ଅଛି ଯାହାକୁ କଞ୍ଜେନିଟାଲ ହାର୍ଟ ଡିଜିଜ୍ କୁହାଯାଏ, ଯେଉଁଥିରେ କି ହୃଦଯନ୍ତ୍ର ପତ୍ର ମଧ୍ୟରେ ଛୋଟ ଛିଦ୍ରଟିଏ ଥାଇପାରେ ବା ବଡ଼ ଛିଦ୍ରଟିଏ ଥାଇପାରେ, ଏବଂ ଏହି ଛିଦ୍ର ଗୁଡ଼ିକୁ ଆଗରୁ ଯାହାକୁ କି ଅପରେସନ୍ ମାଧ୍ୟମରେ ବନ୍ଦ କରାହଉଥିଲା, ଏବେ ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ଦ୍ୱାରା ତାକୁ ବନ୍ଦ କରାଯାଇପାରୁଛି। ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ଦ୍ୱାରା

0: ସିଜୁ ସୁବିଧା ରୋଗୀମାନଙ୍କୁ ମିଳିପାରିଛି, ଯାହାଫଳରେ କି ରୋଗୀମାନେ ଦୀର୍ଘଦିନ ଧରି ଡାକ୍ତରଖାନାରେ ରହିବାର ଆବଶ୍ୟକତା ନାହିଁ, ଦିନେ ବା ଦୁଇ ଦିନ ମଧ୍ୟରେ ଚିକିତ୍ସିତ ହୋଇ ସହଜରେ ଘରକୁ ଫେରିଯାଇପାରୁଛନ୍ତି ଏବଂ ଘରକୁ ଫେରିଲା ପରେ ମଧ୍ୟ ନିଜର ନୀତିଦିନିଆ କାମ କରିପାରୁଛନ୍ତି। ପ୍ରଥମେ ଯେତେବେଳେ ଏହି ଚିକିତ୍ସା ଆରମ୍ଭ ହେଲା ସେତେବେଳେ ବିଶ୍ୱର ସୀମିତ ଜାଗାରେ ଏହି ଚିକିତ୍ସା ପଦ୍ଧତି ମିଳୁଥିଲା, ଯାହାକି ବ୍ୟୟବହୁଳ ଥିଲା, କିନ୍ତୁ ସମୟକ୍ରମେ ଏହି ଚିକିତ୍ସାର ଖର୍ଚ୍ଚ କମି ଆସିଛି ଏବଂ ଭାରତରେ ବିଭିନ୍ନ ଜାଗାରେ ଏହି ଚିକିତ୍ସା ପଦ୍ଧତି ମିଳିପାରୁଛି।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିଲେ ହୃଦରୋଗର ଚିକିତ୍ସା ସମ୍ପର୍କରେ କହିଲେ ଡାକ୍ତର ଦୀପକ ରଞ୍ଜନ ଦାସ। ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରକାର ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ, ସ୍ପଷ୍ଟ କଲେ ସରକାର। ଭାରତ ଓ ରୁଷ ମଧ୍ୟରେ ଶକ୍ତି ସହଯୋଗ ଦ୍ୱିପାକ୍ଷିକ ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ବର୍ଣ୍ଣନା କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭାରତ ଆମେରିକା ମିଳିତ ସାମରିକ ଯୁଦ୍ଧାଭ୍ୟାସର 22ତମ ସଂସ୍କରଣ ଉତ୍ତରାଖଣ୍ଡର ଆଉଲିଠାରେ ଆରମ୍ଭ। ବାୟୁମଣ୍ଡଳରେ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଓଜନ ଦିବସ। ଏବଂ ଦ୍ୱିତୀୟ ମ୍ୟାଚ୍କୁ ଜିତି ଭାରତ ଆଫଗାନିସ୍ତାନ ବିପକ୍ଷରେ ଚଳିତ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ 2-0 ଆଗୁଆ। ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରକାର ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏପରିକି କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ବାଣିଜ୍ୟ ରିହାତି ହାର ଢାଞ୍ଚାରେ ଅନ୍ତର୍ଭୁକ୍ତ କାରବାର ପାଇଁ 2,000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଦେଣନେଣ ନିଃଶୁଳ୍କ ରହିବ। ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସମସ୍ତ ପ୍ରକାର ବ୍ୟକ୍ତିଙ୍କଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ 96% କାରବାର ଶୁଳ୍କ ବିହୀନ ରହିବ। ବାଣିଜ୍ୟ ରିହାତି ହାର ବ୍ୟବସ୍ଥା 2,000 ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ପାଇଁ ଲାଗୁ କରାଯିବ। ଭାରତୀୟ ଜାତୀୟ ପେମେଣ୍ଟ ନିଗମ ସ୍ପଷ୍ଟ କରିଛି, କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ସଂଶୋଧିତ ୟୁପିଆଇ ବାଣିଜ୍ୟ ରିହାତି ହାର ବ୍ୟବସ୍ଥା ପ୍ରଚଳନ କରାଯାଉଛି। ଆସନ୍ତା ମାସ 15 ଏହା କାର୍ଯ୍ୟକାରୀ ହେବ। ଉପଭୋକ୍ତାଙ୍କ ପାଇଁ ୟୁପିଆଇ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ। ବାଣିଜ୍ୟ ରିହାତି ହାର ଅଧୀନରେ 2,000 ଟଙ୍କାରୁ ଅଧିକ ବ୍ୟକ୍ତିଠାରୁ ବ୍ୟବସାୟୀ କାରବାର ପାଇଁ 0.4% ଶୁଳ୍କ ଲାଗୁ ହେବ। ତେବେ 75,000 ଟଙ୍କା କିମ୍ବା ତାଠାରୁ ଅଧିକ ପ୍ରତ୍ୟେକ ମୂଲ୍ୟର କାରବାର ପାଇଁ ବାଣିଜ୍ୟ ରିହାତି ହାର ଶୁଳ୍କ 300 ଟଙ୍କା ମଧ୍ୟରେ ସୀମିତ ରହିବ। ମନ୍ତ୍ରଣାଳୟ କହିଛି, ୟୁପିଆଇ କ୍ୟୁଆର୍ କୋଡ୍ ମାଧ୍ୟମରେ ପ୍ରତି ମାସରେ 1,00,000 ଟଙ୍କା ପର୍ଯ୍ୟନ୍ତ ପାଉଥିବା କ୍ଷୁଦ୍ର ବ୍ୟବସାୟୀ ସମସ୍ତ ପ୍ରକାର କାରବାର ପାଇଁ 0 ବାଣିଜ୍ୟ ରିହାତି ହାରର ସୁବିଧା ପାଇପାରିବେ। ରେଳବାଇ, ଟେଲି ଯୋଗାଯୋଗ, ବୀମା, ଇନ୍ଧନ କ୍ଷେତ୍ର, 2,000 ଟଙ୍କାରୁ ଅଧିକ କୃଷି ଇନ୍ପୁଟ୍ କାରବାର ପାଇଁ ବାଣିଜ୍ୟ ରିହାତି ହାର ଚାର୍ଜ 5 ଟଙ୍କା ଦେବାକୁ ପଡ଼ିବ। ବ୍ୟକ୍ତିଗତ ସ୍ତରୀୟ ଅର୍ଥ କାରବାର ନେଇ କୌଣସି ମାସିକ ତଥା ପରିମାଣ ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ମନ୍ତ୍ରଣାଳୟ କହିଛି, ୟୁପିଆଇ ପରିଚାଳନା କମିଟି ଦ୍ୱାରା ପ୍ରଯୁଜ୍ୟ ହାର, କାର୍ଯ୍ୟକ୍ଷମ ବ୍ୟବସ୍ଥା ଏବଂ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା ପରେ ପେମେଣ୍ଟ ଓ ସେଟଲମେଣ୍ଟ ବ୍ୟବସ୍ଥା ଆଇନ 2007 ଅଧୀନରେ ଏହି ବାଣିଜ୍ୟ ରିହାତି ହାର କାର୍ଯ୍ୟକାରୀ କରାଯାଉଛି। ବ୍ୟକ୍ତିଗତ ସ୍ତରୀୟ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏହି ବ୍ୟବସ୍ଥା ଦୀର୍ଘକାଳୀନ ସୁରକ୍ଷା ପ୍ରଦାନ କରିବ ବୋଲି ମନ୍ତ୍ରଣାଳୟ କହିଛି। ନୂଆଦିଲ୍ଲୀରେ 18 ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ଷି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ନୂଆଦିଲ୍ଲୀଠାରେ ଗତ ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଭାରତ ପାଇଁ ଗୁରୁତ୍ୱ ବହନ କରୁଥିବା କେତେକ ପ୍ରସଙ୍ଗ ସମ୍ପର୍କରେ ଶ୍ରୀ ମୋଦି ଚୀନ୍ ରାଷ୍ଟ୍ରପତିଙ୍କୁ ଅବଗତ କରାଇଛନ୍ତି। ଏହାକୁ ପାରସ୍ପରିକ ସ୍ୱାର୍ଥ ସମ୍ଭଳିତ ଦୃଷ୍ଟିକୋଣ ଆଧାରରେ ସମାଧାନ ପାଇଁ ଉଭୟ ପକ୍ଷ ସହମତ ହୋଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି।
3: ଚର୍ଚ୍ଚାଓଁ କେ ଦୌରାନ କଇ ମୁଦ୍ଦେ ସାମ୍ନେ ଆଏ, ଦୋନୋ ଦେଶୋ କେ ବିଚ୍ ମେ ଜବ୍ ବାତ୍ ହୁଇ ଲିଡରଶିପ୍ ଲେଭଲ ପେ, ପ୍ରଧାନମନ୍ତ୍ରୀ ନେ ଭାରତୀୟ ଚିନ୍ତାଓଁ କୋ ଭି ରେଖାଙ୍କିତ କିୟା, ଉନକା ଭି ଉଲ୍ଲେଖ କିୟା ଔର ଇସ୍ ବାତ୍ କୋ ରେଖାଙ୍କିତ କିୟା କି ଦୋନୋ ପକ୍ଷୋ କୋ ଏକ ଦୂସରେ କେ ମୁଖ୍ୟ ଚିନ୍ତାଓଁ କେ ପ୍ରତି ସମ୍ବେଦନଶୀଳତା ଦିଖାନୀ ଚାହିଏ ଔର ତିନ ପାରସ୍ପରିକ ସିଦ୍ଧାନ୍ତୋ ୟାନି କି ପାରସ୍ପରିକ ହିତ, ପାରସ୍ପରିକ ସମ୍ମାନ ଔର ପାରସ୍ପରିକ ସମ୍ବେଦନଶୀଳତା ଦ୍ୱାରା ନିର୍ଦ୍ଦେଶିତ ହୋନା ଚାହିଏ।

ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଏମ୍ଟିଏଲ୍ ଗୟା ଉପରେ ଆକ୍ରମଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଏଭଳି ଆକ୍ରମଣ ଭାରତ ପାଇଁ ଆଦୌ ଗ୍ରହଣୀୟ ନୁହେଁ। ଆନ୍ତର୍ଜାତିକ ଜଳପଥ ଦେଇ ମୁକ୍ତ ତଥା ସୁରକ୍ଷିତ ନୌବାଣିଜ୍ୟ କାରବାର ପୁନଃସ୍ଥାପନ କରିବାକୁ ଭାରତ ଦାବି କରିଛି। ଏହି ଜାହାଜରେ 14 ଜଣ ଭାରତୀୟ ନାଗରିକ ନାବିକ ଭାବେ କାର୍ଯ୍ୟରତ ଥିଲେ। ସେମାନଙ୍କ ମଧ୍ୟରୁ 13 ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଓମାନ କର୍ତ୍ତୃପକ୍ଷଙ୍କ ସହାୟତାରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଜୈସ୍ ଏ ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ପାଇଁ ପାକିସ୍ତାନ ପକ୍ଷରୁ 70 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିବା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ପାକିସ୍ତାନର ଏଭଳି ଚତୁରତାପୂର୍ଣ୍ଣ ପଦକ୍ଷେପ ଭାରତ ପାଇଁ ନୂଆ ନୁହଁ। ପାକିସ୍ତାନକୁ ମାସୁଦଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ରୁଷ ମଧ୍ୟରେ ଶକ୍ତି ସହଯୋଗ ଦ୍ୱିପାକ୍ଷିକ ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ଉଭୟ ଦେଶ ପରମାଣୁ କ୍ଷେତ୍ରରେ ପରସ୍ପରକୁ ଦୀର୍ଘ ସମୟ ଧରି ସହଯୋଗ କରିଆସୁଛନ୍ତି। କୁଡାନକୁଲମ୍ ଶକ୍ତି ପ୍ରକଳ୍ପ ଭାରତ ଏବଂ ରୁଷ ସହଯୋଗର ଏକ ସଫଳ ଉଦାହରଣ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଶ୍ରୀ ଜୟସ୍ୱାଲ କହିଛନ୍ତି, ବ୍ରିକ୍ ଶିଖର ସମ୍ମିଳନୀ ଅବସରରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ସାଉଦି ପ୍ରତିପକ୍ଷଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ବୈଠକ ହୋଇଛି। ଉଭୟଙ୍କ ମଧ୍ୟରେ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ମତ ବିନିମୟ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଆମେରିକା ମିଳିତ ସାମରିକ ଯୁଦ୍ଧାଭ୍ୟାସର 22ତମ ସଂସ୍କରଣ ଗତକାଲି ଉତ୍ତରାଖଣ୍ଡର ଆଉଲିଠାରେ ଆରମ୍ଭ ହୋଇଛି। ଉଦ୍ଘାଟନୀ ସମାରୋହରେ ଆଉଲି ବିଦେଶ ତାଲିମ ପ୍ରକ୍ରିୟାରେ ଅନୁଷ୍ଠିତ ହୋଇଥିଲା। ଏହି ସମରାଭ୍ୟାସ ଏକକାଳୀନ ଆଉଲି ଏବଂ ରାଜସ୍ଥାନର ମହାଜନ ଫିଲ୍ଡ ଫାୟାରିଂ ରେଞ୍ଜରେ ଅନୁଷ୍ଠିତ ହେଉଛି। ଭାରତ ଏବଂ ଆମେରିକା ଦୁଇ ବାହିନୀ ମଧ୍ୟରେ ଆନ୍ତଃ କାର୍ଯ୍ୟଦକ୍ଷତା ତଥା ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଭାଗିତାକୁ ସଶକ୍ତ କରିବାରେ ଏହି ସମରାଭ୍ୟାସ ଏକ ମଞ୍ଚ ପ୍ରଦାନ କରୁଛି। ଏପରିକି ବିଭିନ୍ନ ଆହ୍ୱାନର ମୁକାବିଲା ଦିଗରେ ଦୁଇ ବାହିନୀ ପାରସ୍ପରିକ ସହଯୋଗ ମାଧ୍ୟମରେ ଅଧିକ ସଶକ୍ତ ହେଉଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ପ୍ରଯୁକ୍ତି ବିଦ୍ୟା ଆଧାରିତ ସମରାଭ୍ୟାସକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପ୍ରଶିକ୍ଷଣକୁ ଡ୍ରୋନ୍ ମାଧ୍ୟମରେ ତଦାରଖ କରାଯାଉଛି। ଉଭୟ ସେନାର ବହୁ ବିଶେଷଜ୍ଞ ଏଥିରେ ଅଂଶଗ୍ରହଣ କରିଛନ୍ତି। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1,399 ବୃଦ୍ଧି ପାଇଛି। ସୁରକ୍ଷାକର୍ମୀଙ୍କ ମିଳିତ କମାଣ୍ଡ ପକ୍ଷରୁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। 5,170ରୁ ଅଧିକ ଲୋକ ନିଖୋଜ ଥିବା ଆକଳନ କରାଯାଇଛି। ପ୍ରଭାବିତ ଅଞ୍ଚଳରୁ ଏପର୍ଯ୍ୟନ୍ତ ମୋଟ 13,742 ଜଣଙ୍କୁ ଉଦ୍ଧାର କରାଯାଇଛି। ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଚିତୱାନ ଜିଲ୍ଲାରୁ ସର୍ବାଧିକ 364ଟି ମୃତଦେହ ଉଦ୍ଧାର କରାଯାଇଛି। ବାୟୁମଣ୍ଡଳରେ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। 1994 ଜାତିସଂଘ ମହାସଭା ଓଜନ ସ୍ତର ସୁରକ୍ଷା ପାଇଁ ଗ୍ରହଣ କରିଥିବା ଐତିହାସିକ ମଣ୍ଟ୍ରିଲ୍ ମାର୍ଗଦର୍ଶିକାକୁ ସ୍ମରଣ କରି ପ୍ରତିବର୍ଷ ସେପ୍ଟେମ୍ବର 16 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷର ପ୍ରସଙ୍ଗ ରହିଛି, ଏକ ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ। ବୈଜ୍ଞାନିକ ଗବେଷଣା ଏବଂ ଓଜନ ସ୍ତରକୁ ସଂରକ୍ଷଣ କରିବା ସହ ଜଳବାୟୁ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନର ଲକ୍ଷ୍ୟ ନେଇ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଧୁନିକ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମକୁ ସମନ୍ୱିତ କରିବା ଲକ୍ଷ୍ୟ ନେଇ ଦିଲ୍ଲୀ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ ଏଥିରେ ଯୋଗ ଦେଇଥିଲେ। କାର୍ଡିଓ ମେଟାବୋଲିକ୍ ରୋଗ ପାଇଁ ସ୍ୱାସ୍ଥ୍ୟବୃତ୍ତିଗତ ଶିକ୍ଷାକୁ ସୁଦୃଢ଼ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଏହି କର୍ମଶାଳା ହୃଦ୍ରୋଗ, କ୍ୟାନ୍ସର ଏବଂ ଡାଇବେଟିସ୍ ଭଳି ବର୍ଦ୍ଧିତ ସ୍ୱାସ୍ଥ୍ୟ ଆହ୍ୱାନଗୁଡ଼ିକର ସମାଧାନର ମାର୍ଗ ଉନ୍ମୁକ୍ତ କରିବାକୁ ଏକ ମଞ୍ଚ ପ୍ରଦାନ କରିଛି। ଭାରତ ଆଫଗାନିସ୍ତାନ ଟି20 ଆନ୍ତର୍ଜାତିକ କ୍ରିକେଟ୍ ପୁରୁଷ ବର୍ଗ ସିରିଜ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କରିଛି। ଏଥିସହ ସିରିଜ୍ରେ 2-0 ଆଗୁଆ ହୋଇଛି। ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଆଫଗାନିସ୍ତାନ 8 ୱିକେଟ୍ ବିନିମୟରେ 169 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ନୀତିଶ କୁମାର ରେଡ୍ଡି 3 ୱିକେଟ୍ ଏବଂ ହର୍ଷଦୀପ ସିଂ 2 ୱିକେଟ୍ ଅକ୍ତିଆର କରିଥିଲେ। 160 ରନ୍ର ବିଜୟ ଲକ୍ଷ୍ୟକୁ ଭାରତ 14 ଓଭର୍ ଏବଂ 5 ବଲ୍ରେ 3 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ସଞ୍ଜୁ ସାମସନ 22 ବଲ୍ରୁ 57 ରନ୍ ସଂଗ୍ରହ କରିଥିବା ବେଳେ ଅଭିଷେକ ଶର୍ମା 39 ଏବଂ ଇଶାନ କିଶନ ଅପରାଜିତ 38 ରନ୍ ସଂଗ୍ରହ କରିଥିଲେ। ନୀତିଶ ରେଡ୍ଡିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି।

ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ସେହି ଅରୁଣ ଜେଟଲୀ ଷ୍ଟାଡିୟମ୍ଠାରେ ଖେଳାଯିବ। ଦିଲ୍ଲୀ, ଚଣ୍ଡିଗଡ଼, ହରିୟାଣା, ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଆଜି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ବିହାର, ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରକାର ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ, ସ୍ପଷ୍ଟ କଲେ ସରକାର। ଭାରତ ଓ ରୁଷ ମଧ୍ୟରେ ଶକ୍ତି ସହଯୋଗ ଦ୍ୱିପାକ୍ଷିକ ସହଭାଗିତାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ବୋଲି ବର୍ଣ୍ଣନା କରିଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭାରତ ଆମେରିକା ମିଳିତ ସାମରିକ ଯୁଦ୍ଧାଭ୍ୟାସର 22ତମ ସଂସ୍କରଣ ଉତ୍ତରାଖଣ୍ଡର ଆଉଲିଠାରେ ଆରମ୍ଭ। ବାୟୁମଣ୍ଡଳରେ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଓଜନ ଦିବସ। ଏବଂ ଦ୍ୱିତୀୟ ମ୍ୟାଚ୍କୁ ଜିତି ଭାରତ ଆଫଗାନିସ୍ତାନ ବିପକ୍ଷରେ ଚଳିତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ 2-0 ଆଗୁଆ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:25। ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନା ଭାଦୁଚରଣ ହାଁସଦା।

ପ୍ରଚାର କଲୁ ସାନ୍ତାଳି ଆଖଡ଼ା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଭାଦୁଚରଣ ହାଁସଦା। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଏକ ସୁଗମ ସଙ୍ଗୀତ, ଗାଇଛନ୍ତି କଣ୍ଠଶିଳ୍ପୀ ରୁଦ୍ର ନାରାୟଣ, ଗୀତିକାର ପ୍ରତିମା ଦାସ।

0: କଣ ଆପଣ ITI, ପ୍ଲସ୍ ଟୁ, ଡିପ୍ଲୋମା କିମ୍ବା ବିଟେକ୍ କମ୍ପ୍ଲିଟ୍ କରିବା ପରେ ନିଜ କ୍ୟାରିୟର ବୁଷ୍ଟ କରିବାକୁ ଚାହୁଁଛନ୍ତି?
1: ତେବେ ସ୍କିଲ୍ ଡେଭଲପମେଣ୍ଟ ଆଣ୍ଡ ଟେକ୍ନିକାଲ ଏଜୁକେସନ ଡିପାର୍ଟମେଣ୍ଟ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ 1 ଇୟର୍ ଆଡଭାନ୍ସ ସ୍କିଲ୍ ଡେଭଲପମେଣ୍ଟ କୋର୍ସରେ ଭାଗ ନିଅନ୍ତୁ, ଯେଉଁଥିରେ ଆପଣଙ୍କୁ ମିଳିବ ଇଣ୍ଡଷ୍ଟ୍ରି ଓରିଏଣ୍ଟେଡ୍ ଟ୍ରେନିଂ, ଗ୍ଲୋବାଲ ଏକ୍ସପୋଜର ଅପରଚ୍ୟୁନିଟିଜ୍ ଓ 100% ପ୍ଲେସମେଣ୍ଟ ଆସିଷ୍ଟାନ୍ସ।
0: ବ୍ୟାଚ୍ 10 September 26-27 ଆଡମିଶନ ଆରମ୍ଭ ହୋଇସାରିଛି। ଆବେଦନର ଶେଷ ତାରିଖ 30 September 2026।
1: ଅଧିକ ଜାଣିବା ପାଇଁ ଭିଜିଟ୍ କରନ୍ତୁ www.worldskillcenter.org କିମ୍ବା କଲ୍ କରନ୍ତୁ 1-800-266-002।
2: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
3: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରି ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ରେ ସବୁ ରକମ ସୁବିଧା ମିଳୁଛି।
3: କେଠେ ମିଳୁଛି ହୋ ଏତେ ସୁବିଧା?
2: ଜାଣିନ କି ହୋ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ୍ ସ୍କୋୟାର, 3 କୁଣିଆ ଛକ, ବାରିପଦା।
3: ତାହେଲେ ଯିବା ନା କି କହୁଛ?
2: ଚାଲ।

0: ଆକାଶବାଣୀ ବାରିପଦାର ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ବାରିପଦା ପରିସରକୁ ଆପଣମାନଙ୍କୁ ସ୍ୱାଗତ କରୁଛୁ ଶ୍ରୋତା ବନ୍ଧୁ, ନମସ୍କାର। ଆସନ୍ତୁ ଆଜି ଯେଉଁମାନେ ଫୋନ୍ କରୁଛନ୍ତି ତାଙ୍କ ସହିତ କଥା ହେବା ଆଉ ଅନୁରୋଧର ଗୀତ ଶୁଣିବା। ହ୍ୟାଲୋ,
1: ଆଚ୍ଛା ନରେନ୍ଦ୍ର ଭାଇ, ଆପଣ ଯୋଉ ଟେଲରିଂ କରୁଥିଲେ ଏବେ ଜାରି ରହିଛି ନା ନାହିଁ? ଏବେ ତ ଆଗକୁ ଆସୁଛି ସବୁ, ଗଣେଶ ପୂଜା ଠୁ ଷ୍ଟାର୍ଟ ହେଇଯିବ, ସେଥିପାଇଁ ପାର୍ବଣ ପହଞ୍ଚିଲେ ଆରମ୍ଭ ହବ ନା ଏବେଠୁ ଆପଣଙ୍କର ପ୍ରସ୍ତୁତି ଆରମ୍ଭ କରିଦେଇ ସାରିଲେଣି? ଆଚ୍ଛା
2: ସିନ୍ଦୁର
1: ବିନ୍ଦୁ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
2: ଆପଣ ବୃନ୍ଦାବନ ରାଉଳ, ଲାବନ୍ତ ବେହେରା, ଲକ୍ଷ୍ମୀନାରାୟଣ ବାଘ, ରବୀନ୍ଦ୍ର ମେହେର, ରାସ ବେହେରା, ଆଉ ଯେତେ ସବୁ ଶୁଣୁଛନ୍ତି ସମସ୍ତଙ୍କୁ।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
2: ନମସ୍କାର।
1: ନମସ୍କାର।

0: କୁମାର ବାବୁକୁ ଦତ୍ତକ ବାବୁକୁ ଯିଏ ଆଜି ଉପସ୍ଥାପନା କରୁଛନ୍ତି ତାଙ୍କୁ ଡେଡିକେଟ୍ ଅଛି। ତାପରେ ଆମର ମାନସ ରଞ୍ଜନ ମିଶ୍ର, ସୁବଲ ସାହୁ ପହଣ୍ଡି ବିଜୟପୁର, ମୋର ମାମୁ, ତାପରେ ଆମର ମୋର ଭାଇ ରାଧାକାନ୍ତ ବୋଇ, କର୍ମଚାରୀ ସାହୁ, ମୁରଲୀ ପ୍ରସାଦ କର, ସ୍ୱର୍ଣ୍ଣପ୍ରଭା କର, ଆଉ ଦୀକ୍ଷା ଗୋପାଳ, ଗରିବ କର୍ଣ୍ଣ, ପ୍ରଶାନ୍ତ କୁମାରୀ, ପୁଷ୍ପାଞ୍ଜଳି କୁମାରୀ, ପଙ୍କଜ ମିଶ୍ର, ଯେତିକି ବି ଶ୍ରୋତା ଅନୁଛନ୍ ସମସ୍ତଙ୍କୁ ବି ଡେଡିକେଟ୍ କରିଦେବେ। ଆଉ ଗୀତଟା ଶୁଣିକି ସମସ୍ତେ ତାଙ୍କର ତୋଲାପଦରେ ପୁଷ୍ପବୃଷ୍ଟି ହବ। ଆଜ୍ଞା
1: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
0: ଧନ୍ୟବାଦ।

0: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀର ଆକାଶବାଣୀ କଟକ ପ୍ରସାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
0: ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍ ଆକାଶବାଣୀ କଟକ।

0: ହ୍ୟାଲୋ ଆକାଶବାଣୀ ବାରିପଦା ନମସ୍କାର, ପରିଚୟ ଦିଅନ୍ତୁ, ଆପଣଙ୍କର କିଏ କହୁଛନ୍ତି?
1: ମୁଁ ନୀଳାଦ୍ରି ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗୁଳେଇ ଗ୍ରାମ।
0: ନୀଳାଦ୍ରି ଭାଇ, କଣ କରନ୍ତି ଆପଣ?
1: ମୁଁ ସିଲେଇ କରେ।
0: ନିଜର ଟେଲର ଅଛି ନା କେମିତି ସିଲେଇ କରନ୍ତି?
1: ହଁ, ନିଜର ଟେଲର ଅଛି।
0: ଆପଣ ଏକା ସିଲେଇ କରୁଛନ୍ତି ନା ତା ସହିତ ଆଉ କେହି କିଏ ସବୁ ଅଛନ୍ତି ଆପଣଙ୍କର?
1: ଆଚ୍ଛା,
0: ତେବେ ଆପଣ ଗାଁରେ ପକେଇଛନ୍ତି ସିଲେଇ ମେସିନ ନା କେମିତି କଣ ଘରେ ଘରେ ପକେଇ? ଆଚ୍ଛା, ତେବେ ଆପଣଙ୍କ ଗାଁରେ ବା ପାଖ ଗାଁରେ ଯୋଉମାନେ ଚାହିଁବେ ଆସିକି କରିପାରୁଥିବେ ସିଲେଇ ଆପଣଙ୍କ ପାଖରେ? ନୂଆ କିଛି କଟାକଟି କରନ୍ତି ଡ୍ରେସ ନା ସେମିତି?
1: ଆଚ୍ଛା,
0: ତେବେ ଆପଣଙ୍କର ନିଶ୍ଚିତ ଭାବରେ ଆପଣଙ୍କ ନାମ ଡାକ ଥିବ ଯେମିତିକି ଆପଣଙ୍କ ପାଖକୁ ଯିବେ ନିହାତି। ଆଚ୍ଛା କୁହନ୍ତୁ, ତେବେ କଣ ଶୁଣେଇବ ଆପଣଙ୍କୁ ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: ଆଜି ଦେଇଦେବେ ଗୋଟେ ମନ ନିଦ୍ରା ପରିହରି, ଏଟା
0: ମମତା
1: ନିଦ୍ରା ପରିହରି।
0: ଠିକ ଅଛି, ତେବେ ଆପଣ ଏଇ ଯେଉଁ ଗୀତଟି ଅନୁରୋଧ କଲେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ମୋର ନରେନ୍ଦ୍ର କୁମାର ସାହୁ ବାସଗଡ଼ କଟକ, ଏଠି ଘାସିରାମ ପ୍ରଧାନ, ସନ୍ତୋଷ ବେହେରା, କଳ୍ପନା ସଗଡ଼, ଏମାନେ ସବୁ ତାକୁ ଡେଡିକେଟ୍ କରାହବ।
0: ଆଚ୍ଛା ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣୁଛୁ। ଧନ୍ୟବାଦ।
1: ଆଜ୍ଞା।

0: ନମସ୍କାର
1: ସାର୍, ମୁଁ ଶଙ୍କର ଖୁଣ୍ଟା ଶ୍ରୀବାଟରୁ କହୁଥିଲି।
0: ଆପଣ ଖୁଣ୍ଟା ମୟୂରଭଞ୍ଜରୁ କହୁଛନ୍ତି? ଶଙ୍କର ଭାଇ କଣ କରନ୍ତି ଆପଣ?
1: ଦୃଷ୍ଟିହୀନ ବ୍ୟକ୍ତି ଆଉ ଏଇ ପ୍ରୋଗ୍ରାମ କରେ ସାର।
0: କଣ ଭଜନ ପ୍ରୋଗ୍ରାମ କରୁଛନ୍ତି?
1: ଆଜ୍ଞା,
0: ବହୁତ ବଡ଼ କାମ କରୁଛନ୍ତି ଆପଣ। ତା ମାନେ ଆପଣଙ୍କର ଗୋଟେ ଟିମ୍ ଥିବ?
1: ଟିମ୍ ଅଛି ଆଜ୍ଞା।
0: ଆଚ୍ଛା, ଆପଣ କଣ ପରିବେଷଣ କରନ୍ତି?
1: ମୁଁ ଆଜ୍ଞା ଗୀତ ଗାଏ, କିଛି କରେନି, ଗୀତ ଗାଏ।
0: କି ପ୍ରକାର ଗୀତ ଗାଆନ୍ତି?
1: କେବଳ ଭଜନ।
0: ଆଚ୍ଛା, ବହୁତ ବଢିଆ କଥା। ତେବେ କୁହନ୍ତୁ ଶଙ୍କର ଭାଇ, କଣ ଶୁଣିବା ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
1: ହେଲୋ ବାରିପଦା କାର୍ଯ୍ୟକ୍ରମରୁ ସାର୍ ଶୁଣିବା ପାଇଁ ଚାହୁଁଛି ତତେ ମୋରା ଫିଲ୍ମର ଟାଇଟଲ୍ ସଙ୍ଗ ଦେଇଦେବେ।
0: ଆଚ୍ଛା ଆଚ୍ଛା, ଠିକ୍ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଆଜ୍ଞା ସାର୍, ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ନମସ୍କାର ଆଜ୍ଞା।
0: ନମସ୍କାର,
1: ମୁଁ ଫଜଲେଶ୍ୱର ସାହୁ କହୁଥିଲି ଆଜ୍ଞା।
0: ବାଲେଶ୍ୱର ଜିଲ୍ଲା ବାଲିଆ। ହଁ,
1: ବହୁତ ଆଜ୍ଞା କଷ୍ଟ ଲାଗିଲା ତ।
0: ବହୁତ ଦିନ ପରେ ଆପଣ ଫୋନ କରିଛନ୍ତି, ଖୁସି ଲାଗିଲା ଆପଣଙ୍କର। ନିଶ୍ଚିତ ଭାବରେ,
1: ତେଣୁକରି ମୁଁ ସବୁବେଳେ ଛଡ଼ାକୁ ଆପଣଙ୍କ କଥାକୁ ଟିକେ ଫଲୋ କରି ସବୁବେଳେ।
0: ଆଉ କେମିତି ଆପଣ ଅଛନ୍ତି କହିଦିଅନ୍ତୁ ପ୍ରଥମେ।
1: ମୁଁ ଆଜ୍ଞା ବର୍ତ୍ତମାନ ତ ଯାହା ଅଛି ରେଡିଓ ସବୁବେଳେ ତ ମୁଁ ଶୁଣୁଛୁ ଚାଷବାସ କାର୍ଯ୍ୟରୁ ସବୁ ଗୋଟିଏ କଥା
0: ଆଜ୍ଞା।
1: ଯାହା ହଉ ଭଗବାନଙ୍କୁ ଡାକିକିରି କେମିତି ଦିନଟା ଖାଲି ପାସ୍ କରିବ, ଏଇଟା ହେଲା ମୋର ମୁଖ୍ୟ ଉଦ୍ଦେଶ୍ୟ। ଆଉ ସମସ୍ତେ ମୋର ବି ଅନୁରୋଧ, ସମସ୍ତେ ଟିକେ ଭଗବାନଙ୍କର ନାମ ନିଅନ୍ତୁ।
0: ସୃଷ୍ଟିର ମୂଳ ଯିଏ ତାଙ୍କର ନାମ ନେବାର କିଛି ଦ୍ୱିଧା କାହିଁକି? ତେବେ ଭଗବାନଙ୍କ ନାମ ନଉଛନ୍ତି ଆଉ ସୃଷ୍ଟିକର୍ତ୍ତାଙ୍କ ବିଷୟରେ ନିଶ୍ଚିତ ଭାବରେ ଚିନ୍ତା କରୁଛନ୍ତି, ତର୍ଜମା କରୁଛନ୍ତି, ବହୁତ ବଢିଆ କଥା। କୁହନ୍ତୁ ତେବେ କଣ ଶୁଣେଇବା ଆପଣଙ୍କୁ? ହେଲୋ ଅର୍ପିତ କାର୍ଯ୍ୟକ୍ରମରେ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି ଗୀତଟି?
1: ମୋର ନାତୁଣୀ ଲକ୍ଷ୍ମୀପ୍ରିୟା, ସାନଟା ହଉଛି ବୈଷ୍ଣବୀ, ନାତି ତ ଜୀବନ କୁମାର, ବଡ ପୁଅ ହେଲା ଖଗେଶ୍ୱର, ସାନଟା ହେଲା ପରମେଶ୍ୱର, ଆଉ ବୋଉ ମାନଙ୍କର ତ ନାମ ହଉଛି ଅନିତା, ରଶ୍ମିତା। ଆଉ ଆପଣମାନଙ୍କର ସମସ୍ତ କର୍ମଚାରୀ ମାନଙ୍କୁ ମୁଁ ଆପଣଙ୍କର ଅନୁଷ୍ଠାନର ସମସ୍ତ ଅନୁରୋଧ କରୁଛି, କେତେବେଳେ ଟିକେ ଶୁଣିବେ ଆପଣଙ୍କୁ ମଧ୍ୟ, କାହିଁକି ନା ସାଧାରଣ ଗୀତ ନୁହେଁ ଭଗବାନଙ୍କର ନାମ, ତେଣୁକରି ଯାହା ହଉ ଏଇଥିରୁ ପାରି ହେବା ପାଇଁ ଆମେ ଚେଷ୍ଟା କରିବା ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ନମସ୍କାର।
1: ନମସ୍କାର।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12 ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ ଆଜି ଏଥିରେ ପ୍ରସାର କରୁଛୁ ଖଞ୍ଜଣି ଭଜନ ଖଞ୍ଜଣି ଭଜନ ପରିବେଷଣ କରିଛନ୍ତି ସନାତନ ମହାନ୍ତ ଏବଂ ସାଥୀ କଳାକାରମାନେ

ପାବନ ତୀର୍ଥ ନମ୍ବର ତିରିଶି ଆରେ ତୈରଥ ନମ୍ବର ତିରିଶି ଆରେ ତୈରଥ ନମ୍ବର ତିରିଶି ଆରେ ତୈରଥ ନମ୍ବର ତିରିଶି ଆରେ ଅରୁଣତ ବସନି ଅରୁଣତ ବସନି ପାବନ ନମ୍ବର ତିରିଶି ଆରେ ତୈରଥ ନମ୍ବର ତିରିଶି ଅରୁଣ ସମୟ ଅରୁଣ ସମୟ ପାବନ ଆରେ କହିବା ସମୟ କରି।

ପ୍ରଚାର କଲେ ଚହଲା କାର୍ଯ୍ୟକ୍ରମରେ ଖଞ୍ଜଣି ଭଜନ। ଖଞ୍ଜଣୀ ଭଜନ ପରିବେଷଣ କରିଥିଲେ ସନାତନ ମହାନ୍ତ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରେ ଅଳ୍ପ ସମୟ ମଧ୍ୟରେ।

0: ନମସ୍କାର ଭଉଣୀ, ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଆମେ ଜାଣିଛୁ ଗୋଟିଏ ସମୃଦ୍ଧ ସମାଜ ଗଠନରେ ଅନ୍ୟ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟରେ ଏକ ପ୍ରମୁଖ ବିଷୟ ହେଉଛି ନାରୀ ଶିକ୍ଷା। ଝିଅମାନେ ମହିଳାମାନେ ଶିକ୍ଷିତ ହେବା ଫଳରେ ଯେ ଏକ ସମୃଦ୍ଧ ସମାଜ ଗଠନ ସମ୍ଭବ ଏଥିରେ ସନ୍ଦେହ ନାହିଁ। ଆଜି ଏହି ପରିପ୍ରେକ୍ଷୀରେ ଆମ କାର୍ଯ୍ୟକ୍ରମରେ ରଖିଛି ଗୋଟିଏ ଆଲୋଚନା, ସମାଜ ଗଠନରେ ନାରୀ ଶିକ୍ଷା। ଆଲୋଚନା କରିଛନ୍ତି ଶିକ୍ଷାବିତ୍ ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ। ଆଜ୍ଞା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆମର ଆଜିର ଯେମିତି ବିଷୟ ରହିଛି ସମାଜ ଗଠନରେ ନାରୀ ଶିକ୍ଷା, ଏହି ସନ୍ଦର୍ଭରେ ଆମ ଶ୍ରୋତା ଭଉଣୀମାନଙ୍କୁ ପ୍ରଥମେ ଟିକେ ଧାରଣା ଦିଅନ୍ତୁ।
1: ଭାରତୀୟ ସମାଜରେ ନାରୀଟିଏ ଶିକ୍ଷିତ ହେଲେ ଖାଲି ପରିବାର ନୁହେଁ, ସେ ତାର ପରିବେଶ ପାଇଁ, ତାର କମ୍ୟୁନିଟି ପାଇଁ, ତାର ସମାଜ ପାଇଁ, ତାର ଦେଶ ପାଇଁ, ସମସ୍ତଙ୍କ ପାଇଁକି ସେ ଉପକାର କରିଥାଏ। ତେଣୁ ନାରୀଟିଏ ଶିକ୍ଷିତ ହେଲେ ଦେଶଟିଏ ଆଗକୁ ବଢ଼ିବ, ସମାଜ ଆଗକୁ ବଢ଼ିବ। ତେଣୁ ନାରୀ ଶିକ୍ଷାର ବହୁତ ଗୁରୁତ୍ୱ ରହିଛି। ଏବଂ ଆପଣମାନେ ଯଦି ଦେଖିବେ ବିଦେଶ କଣ୍ଟ୍ରି ମାନଙ୍କରେ ବା ବାହାର ରାଷ୍ଟ୍ରମାନଙ୍କରେ ନାରୀ ଶିକ୍ଷାରେ ଯେହେତୁ ସେମାନେ ଉନ୍ନତି କରିଛନ୍ତି, ସେଥିପାଇଁ ସେମାନେ ବିକାଶଶୀଳ ରାଷ୍ଟ୍ର। ଆମର ଭାରତବର୍ଷରେ ମଧ୍ୟ ନାରୀ ଶିକ୍ଷାର ବର୍ତ୍ତମାନ ଯଦି ଦେଖିବା

0: ଏବଂ ପ୍ରାକ୍ ସ୍ୱାଧୀନତା ପୂର୍ବରୁ ଦେଖିବା ତାହେଲେ ବହୁତ କିଛି ଉନ୍ନତି ହେଇଛି ଏବଂ ନାରୀମାନେ ବହୁତ ଆଗକୁ ବଢୁଛନ୍ତି। ସରକାର ଏ ଦିଗରେ ମଧ୍ୟ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଛନ୍ତି ଏବଂ ନାରୀ ଶିକ୍ଷାରେ ଉନ୍ନତି ଘଟୁଛି। ତେଣୁ ନାରୀର ଭୂମିକା କଥାରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ ବୋଲି ମୁଁ ଭାବେ। ଯେଉଁମାନେ ସୀମିତ କରିଦିଅନ୍ତି ଏତିକି ବା ସେତିକି ବା ସେତିକି, ନାରୀଟିଏ ଯେ କ'ଣ କରିପାରେ ବା କ'ଣ ନ କରିପାରେ ତାହା କେବଳ ନାରୀଟିଏ ହିଁ ଅନୁଭବ କରିପାରେ। ଏବଂ ଯଦି ଆମେ ଦେଖିବା ବୁଝିବା, ନାରୀଟିଏ ଯେତେବେଳେ ଶିକ୍ଷିତ ହେଉଛି ସେତେବେଳେ କେବଳ ତାର ପରିବାର ପାଇଁକି ନୁହେଁ, ସମାଜ ପାଇଁକି, ରାଷ୍ଟ୍ର ପାଇଁକି, ସମସ୍ତ ଦୁନିଆ ପାଇଁକି ତାର କଣ୍ଟ୍ରିବ୍ୟୁସନ ରହିଛି ବା ତାର କିଛି ଅବଦାନ ରହିଛି। ତେଣୁ ନାରୀ ଶିକ୍ଷାର ଗୁରୁତ୍ୱ ଆଜିର ଦିନରେ ବହୁତ କିଛି ଆପଣ ଯଦି ଦେଖିବେ। ତେଣୁ ନାରୀ ଶିକ୍ଷା ଯେ ଅପରିହାର୍ଯ୍ୟ ଏବଂ ସମାଜର ବିକାଶ ପାଇଁ, ରାଷ୍ଟ୍ରର ବିକାଶ ପାଇଁ, ଦେଶର ବିକାଶ ପାଇଁ ଏବଂ ସମସ୍ତଙ୍କ ପାଇଁକି ନିଶ୍ଚିତ ଭାବରେ ଗୁରୁତ୍ୱ ବହନ କରିଥାଏ। ନାରୀଟିଏ ଶିକ୍ଷିତ ହେଲେ ଗୋଟିଏ ଦୁଇଟି ନୁହଁ, ଅନେକ ଲୋକଙ୍କୁ ପ୍ରଭାବିତ କରିପାରେ ଏବଂ ତାର ଶିକ୍ଷା, ତାର ସମାଜସେବା, ତାର ଯେଉଁ ଦୂରଦୃଷ୍ଟି, ତାର ଯେଉଁ ମ୍ୟାନେଜିଂ କାପାସିଟି, ବିନା ଟ୍ରେନିଂରେ ସେ ଯେଉଁ ପ୍ରକାର ମ୍ୟାନେଜ କରିପାରେ ସବୁକିଛି।
1: ତେଣୁ ନାରୀ ଶିକ୍ଷା, ନାରୀ ଜଣେ ଶିକ୍ଷିତ ହେବା ଖୁବ ଜରୁରୀ,
0: ନିଶ୍ଚିତ ଭାବରେ।
1: ଆଜ୍ଞା, ଜଣେ ଶିକ୍ଷିତ ନାରୀ ପରିବାର ଆଉ ସମାଜର କେମିତି ପରିବର୍ତ୍ତନ ଆଣିପାରନ୍ତି ବୋଲି ଆପଣ କହିବେ?
0: ପରିବାର ଭିତରେ ପ୍ରଥମେ ଆମେ ଦେଖିବା, ନାରୀଟିଏ ଯଦି ଶିକ୍ଷିତା ହେଉଛି ତାର ପିଲାଟିକୁ ସେ ପାଠ ପଢ଼େଇବାରେ ସାହାଯ୍ୟ କରୁଛି ପ୍ରଥମ କଥା। ଅନେକ ଜାଗାରେ ଯେଉଁଠି ମା ବାପା ମାନେ ବା ମା ମାନେ ଶିକ୍ଷିତା ନୁହନ୍ତି ସେଠି ପିଲାମାନଙ୍କୁ ମଧ୍ୟ ସ୍କୁଲ ପଠେଇବା ପାଇଁ କି ବା ଶିକ୍ଷା ଗ୍ରହଣ କରିବା ପାଇଁ ସେମାନେ ଏତେ ଗୁରୁତ୍ୱ ଦେଇନଥାନ୍ତି। ଆପଣ ଦେଖିବେ ଆଦିବାସୀ ଅଞ୍ଚଳରେ ହେଲା ବା ଯେଉଁଠି ଟିକେ ସୋସିଓ ଇକୋନୋମିକାଲି ବ୍ୟାକୱାର୍ଡ କ୍ଲାସ ହେଲା ସେଇଠି ଗୁରୁତ୍ୱ ଦେଇନଥାନ୍ତି। ପ୍ରଥମ କଥା ହେଲା ତାର ପିଲାମାନଙ୍କର ଶିକ୍ଷାକୁ ସେ ଗୁରୁତ୍ୱ ଦେଇଥାଏ। ଦ୍ୱିତୀୟ କଥା ହେଲା ସେ ପରିବାରର ଆର୍ଥିକ ବିକାଶରେ ମଧ୍ୟ ନାରୀଟି ସହଯୋଗ କରିଥାଏ। ଶିକ୍ଷିତା ହେଲେ ନାରୀଟିଏ ସେ ମଧ୍ୟ ଘରେ ବସିପାରିବନି, ସେ ଯାଇକରି କିଛି ରୋଜଗାର କରିବା ପାଇଁ କି ଚିନ୍ତା କରିବ ଏବଂ କିଛି ନା କିଛି କାମ ସେ କରିପାରିବ ଏବଂ ପରିବାରର ଆର୍ଥିକ ଉନ୍ନତିରେ ସେ ସାହାଯ୍ୟ କରିବ। ତୃତୀୟ କଥା ହେଲା ଗୋଟିଏ ନାରୀ ଶିକ୍ଷିତା ହେଲେ ତାର ପରିବେଶକୁ ମଧ୍ୟ ସେ ସୁନ୍ଦର ଏବଂ ସୁସ୍ଥ କରିଥାଏ। ପରିବେଶ ପାଇଁକି ମଧ୍ୟ ତାର ଅବଦାନ ଅନେକ ରହିଛି। ଏଇ ଯେଉଁ ପରିବାରର ବିକାଶ ସହିତ ଆଉ ଗୋଟିଏ କ'ଣ କରୁଛି ନା, ଆମର ଯେଉଁ ସଂସ୍କୃତି ରହିଛି, ଯେଉଁ ଭ୍ୟାଲୁଜ୍ ରହିଛି, ଯେଉଁ କଲଚର ରହିଛି, ସେ କେବଳ ହେଉଛି ନାରୀ ଯେ ଆମର ଭାରତୀୟ ସଂସ୍କୃତିକୁ, ପରମ୍ପରାକୁ ସେ ବାନ୍ଧିକିରି ରଖିଥାନ୍ତି, ତାକୁ ମଧ୍ୟ ଅନ୍ୟ ପିଢ଼ିକି ହସ୍ତାନ୍ତର କରିଥାନ୍ତି, ଯେଉଁଟା ବହୁତ ଗୁରୁତ୍ୱପୂର୍ଣ୍ଣ। ଆମେ ସେଥିପାଇଁ କହିଥାଉ ମା ଉପରେ ଗୁରୁତ୍ୱ ଦିଆଯାଇଥାଏ, ବାପା ବୋଲିକିରି କହିନଥାନ୍ତି କେହି। ତେଣୁ ଗୋଟିଏ ନାରୀ ଯେତେବେଳେ ପରିବାରର ଏସବୁ ଦାୟିତ୍ୱ ନେଉଛି, ପରିବାର ନିଶ୍ଚିତ ଭାବରେ ସମାଜର ଗୋଟିଏ ଅଂଶ ଏବଂ ପରୋକ୍ଷରେ ସେ ଦେଶର, ଜାତିର ଉନ୍ନତିରେ ମଧ୍ୟ ଅଂଶଗ୍ରହଣ କରିଥାଏ। ତେଣୁ ନାରୀଟିଏ ଶିକ୍ଷିତା ହେଲେ ହିଁ ସମାଜ ପାଇଁକି ତାର ଅନେକ କିଛି ଅବଦାନ ରହିବ ଏବଂ ରହିଛି ମଧ୍ୟ। ଆମେ ଦେଖିବା ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନରେ ଆମେ ଯଦି ଦେଖିବା, ତ ନାରୀଟିଏ ତାର ଆର୍ଥିକ କ୍ଷେତ୍ରରେ ହେଲା, ସାମାଜିକ କ୍ଷେତ୍ରରେ ହେଲା, ରାଜନୈତିକ କ୍ଷେତ୍ରରେ ହେଲା, ପରିବେଶ କ୍ଷେତ୍ରରେ ହେଲା, ଏଣ୍ଟରପ୍ରେନରସିପ୍ ଦେଖିବା ବ୍ୟବସାୟ କ୍ଷେତ୍ରରେ ହେଲା, ଆପଣ ଦେଖିବେ ସବୁଠି ତାର ଅବଦାନ ରହିଛି।
1: ଆଜ୍ଞା,
0: ଗୋଟିଏ ନାରୀ ଯେତେବେଳେ ଶିକ୍ଷିତ ହେଇଯାଇଛି ସେତେବେଳେ ସେ ନିଶ୍ଚିତ ଭାବରେ ଚାହିଁବ ତା ପିଲାମାନେ ଶିକ୍ଷିତ ହୁଅନ୍ତୁ, ତାଠାରୁ ଅଧିକ ହୁଅନ୍ତୁ ଏବଂ ପିଲାଟିକୁ ଶିକ୍ଷିତ କରିବା ସହିତ ସେ ପିଲାଟିର ଭଲ ମନ୍ଦ ସ୍ୱାସ୍ଥ୍ୟ ମଧ୍ୟ ବୁଝିଥାଏ। ଗୋଟିଏ ନାରୀ ଶିକ୍ଷିତ ହେଲେ, ଯେମିତି ଆମେ କମ୍ପେୟାର କରି ଦେଖିବା, ଉଦାହରଣ ସ୍ୱରୂପ ଯିଏ ପାଠ ନ ପଢିଛି କ'ଣ ଟିକେ ଔଷଧ ଦେବା ସେ ଜାଣିପାରୁନି। ଜଣେ ଶିକ୍ଷିତା ନାରୀ ହଠାତ୍ ଯଦି ତାର ପିଲାର ଦେହ ଖରାପ ହେଉଛି କି ସ୍ୱାମୀର ହେଉଛି କି ଶାଶୁର ହେଉଛି କି ଶ୍ୱଶୁର ହେଉଛି କି ପଡ଼ିଶାର ବିକାର ହେଉଛି, ସେ କିଛି ମିନିମମ୍ ଔଷଧ ମଧ୍ୟ ଦେଇପାରୁଛି, ତାଙ୍କର ସେବା ଶୁଶ୍ରୂଷା କ'ଣ କରାଯାଇପାରେ, କ'ଣ ଖାଇବାକୁ ଦିଆଯାଇପାରେ, ଏଗୁଡ଼ାକ ତାର ଜ୍ଞାନ ରହୁଛି। ଆଉ ଆପଣ ଦେଖୁଥିବେ ଆଜିକାଲି ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରୁଛନ୍ତି, ବିଭିନ୍ନ ପ୍ରକାର ଉପାୟରେ ସେ ମଧ୍ୟ ଉପାର୍ଜନ ବି କରିପାରୁଛନ୍ତି, ସମାଜ ପାଇଁକି ମଧ୍ୟ କିଛି ଅବଦାନ କରୁଛନ୍ତି, ଯାହା ସେ ଉତ୍ପନ୍ନ କରୁଛନ୍ତି ତାକୁ ଦେଉଛନ୍ତି ସମାଜକୁ, ତାଦ୍ୱାରା ତାଙ୍କର ଇକୋନୋମିକ ଡେଭଲପମେଣ୍ଟ ମଧ୍ୟ ହେଉଛି। ଆପଣ ଦେଖିଥିବେ ଶହ ଶହ ହଜାର ହଜାର ଆମର ମିଶନ ଶକ୍ତି ମାଧ୍ୟମରେ ମହିଳାମାନେ ଏମ୍ପାୱାର ହେଇକିରି ଆସୁଛନ୍ତି, ବହୁତ କିଛି କାମ କରୁଛନ୍ତି ଏବଂ ଶିକ୍ଷିତ ମହିଳାଟିଏ ତ ବହୁତ ପ୍ରକାର, ସେ ତାର ରାଜନୀତିରେ ମଧ୍ୟ ଅଂଶଗ୍ରହଣ କରିପାରୁଛି, ସୋସିଆଲ ଆକ୍ଟିଭିଟିଜରେ ମଧ୍ୟ ସେ ନିଜକୁ ସାମିଲ କରିପାରୁଛି, ଘରର ଚାରିକାନ୍ଥ ଭିତରୁ ବାହାରିକିରି ଆସିପାରୁଛି, ନିଜେ କିଛି ଡିସିସନ ନେଇପାରୁଛି, ନିଜର କିଛି ଚିନ୍ତାଧାରାକୁ ସେ ପ୍ରକଟ କରିପାରୁଛି, ନିଜେ ଦୀପଦ ଲେଖିପାରୁଛି, ତାର ଭାବନା ତାର ଅଭିବ୍ୟକ୍ତି ଯାହା ରହିଛି ତାକୁ ସେ ଲେଖିପାରୁଛି, ପଢ଼ିପାରୁଛି, ଦୁନିଆରେ କ'ଣ ଘଟୁଛି ସେ ବିଷୟରେ ସେ ଜାଣିପାରୁଛି। କିନ୍ତୁ ଯଦି ପାଠ ଟିକେ ନ ପଢ଼ିଥିବ, ଶିକ୍ଷିତ ନ ହେଇଥିବ ନାରୀଟିଏ, ତାହେଲେ ଏଇସବୁ ଜିନିଷ ଗୁଡ଼ାକରେ ସେ ଅଂଶଗ୍ରହଣ କରିପାରିବେ ଏବଂ ସେଠି ତାର ଭୂମିକାଟା କ'ଣ ହେଇପାରେ, ସେ କ'ଣ କରିପାରେ ମଧ୍ୟ ତାର ଭୂମିକାକୁ ସେ ନିଜେ ନିର୍ଣ୍ଣୟ କରିପାରୁଛି। ତେଣୁ ଆଠୁ ବଳିକିରି ଆଉ କ'ଣ ବଡ଼ କଥା ହେଇପାରେ, ନିଶ୍ଚିତ ଭାବରେ ସମାଜ ଗଠନରେ, ଦେଶ ଗଠନରେ, ରାଷ୍ଟ୍ର ଗଠନରେ ମଧ୍ୟ ସେ ଅଂଶଗ୍ରହଣ କରିପାରୁଛି
1: ଆଉ ପରିବର୍ତ୍ତନ ମଧ୍ୟ
0: ଆଣିପାରୁଛି।
1: ଆଜ୍ଞା, ଆମେ ଯଦି ଦେଖିବା ନାରୀ ଶିକ୍ଷା ଏବଂ ସମାଜ ସେବା, ଏଇ ଦୁଇଟି କେମିତି ପରସ୍ପର ସହିତ ଜଡ଼ିତ ବୋଲି ଆପଣ କହିବେ?
0: ଜଣେ ଶିକ୍ଷିତା ନାରୀ ଯେତେବେଳେ ତା ନିଜ ଭିତରେ ପରିବର୍ତ୍ତନ ଆସୁଛି, ତାର ପରିବାରରେ ପରିବର୍ତ୍ତନ ଆସୁଛି ଏବଂ ତା ପାଖରେ କିଛି ସମୟ ରହୁଛି।

0: ଚାହୁଁଛି ତାର ସେ ସମୟକୁ ନେଇ ତାର ସେ ଜ୍ଞାନକୁ ନେଇକରି ସମାଜରେ କଲ୍ୟାଣ ପାଇଁ ସେ କିଛି କାମ କରିପାରିବ, ତାହେଲେ ସେ ଘରର ଚାରିକାନ୍ଥରୁ ବାହାରିକରି ସମାଜ ପାଇଁକି କିଛି ମଧ୍ୟ କାମ କରୁଛି, କେତେବେଳେ ଏନ୍ଜିଓ ମାଧ୍ୟମରେ ହଉ, କେତେବେଳେ ଲେଖା ମାଧ୍ୟମରେ ହଉ, କିଏ ଚିତ୍ର କରୁଛି ତା ମାଧ୍ୟମରେ ହଉ, କିଏ ଗୀତ ଗାଇପାରୁଛି, ଯାହା କିଛି ତା ଭିତରେ ଯୋଉ ଗୁଣ ରହିଛି ବା ଯୋଉ କଳା ରହିଛି ତା ଭିତରେ ସେ ତାକୁ ନେଇକରି ସମାଜ ପାଇଁକି ଦେଇପାରୁଛି। ତେଣୁ ସମାଜ ସେବା ସହିତ ସେ ନିଜକୁ ଯୋଡୁଛି ପ୍ରତ୍ୟକ୍ଷ ଭାବରେ ଯେତେବେଳେ ତା ସମାଜକୁ ବାହାରି ଆସୁଛି ଏବଂ କିଛି ଅବହେଳିତ ସ୍ତ୍ରୀ ଲୋକ ଅଛନ୍ତି, କୋଉଠି ଓମେନ୍ ମାନଙ୍କ ଉପରେ ଅତ୍ୟାଚାର ହଉଛି, ଅନ୍ୟାୟ ହଉଛି, ସେଠି ମଧ୍ୟ ଯାଇକିରି ସେ ହସ୍ତକ୍ଷେପ କରୁଛି। ଆପଣ ଦେଖୁଥିବେ ବହୁତ ସଂସ୍ଥା ରହିଛନ୍ତି ଯେଉଁମାନେ ମହିଳାମାନଙ୍କୁ ରେସ୍କ୍ୟୁ କରିକି ନେଉଛନ୍ତି ବା ପିଲାମାନଙ୍କୁ ରେସ୍କ୍ୟୁ କରି ନେଇକି ସମାଜ ସେବାରେ ସେମାନେ ନିଜକୁ ନିୟୋଜିତ କରିଛନ୍ତି, ପରିବେଶ ସମ୍ବନ୍ଧୀୟ କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ କରିଛନ୍ତି, ସମାଜର ବିଭିନ୍ନ ପ୍ରକାର ଆକ୍ଟିଭିଟିଜରେ ସେମାନେ ନିଜକୁ ନିୟୋଜିତ କରିପାରିଛନ୍ତି। ତେଣୁ ସମାଜ ସେବା ସହିତ ସେମାନେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ହେବା ଉଚିତ, ଆଉ ଯେଉଁମାନେ ହଉଛନ୍ତି ତ ନିଶ୍ଚିତ ଭାବରେ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏବଂ ମୁଁ ତ କହିବି ପ୍ରତ୍ୟେକ ଶିକ୍ଷିତ ନାରୀ କେବଳ ପାଠଟାକୁ ଆମେ ଗୋଟେ ଚାକିରି ବା ରୋଜଗାର ଭିତରେ ସୀମିତ ନ କରି ତାକୁ ଯୋଉ ସମାଜ ଆମକୁ ଶିକ୍ଷିତ କରିଛି ସେ ସମାଜ ପାଇଁକି ଆମ ସମସ୍ତଙ୍କର କିଛି ନା କିଛି ଅବଦାନ ଯେକୌଣସି ରୂପରେ ରହିବା ଦରକାର, ଯିଏ ଯୋଉ କ୍ଷେତ୍ରରେ ଅଛି ସେ କ୍ଷେତ୍ରରେ କିଛି ନା କିଛି ଅବଦାନ କରିବା ଦରକାର। କାରଣ ଆମେ ଯାହା ଆଜି ହେଇଛୁ ବା ମୁଁ ଶିକ୍ଷିତ ହେଇକିରି ମୁଁ ଆଜି ଯୋଉଠି ଛିଡ଼ା ହେଇଛି ସେଥିପାଇଁ ଏ ସମାଜର ବହୁତ କିଛି ଅବଦାନ ରହିଛି। ତେଣୁ ଆମର ଦାୟିତ୍ୱ ରହୁଛି ଯେ ସମାଜକୁ ଆମର କିଛି ଋଣ ସୁଝିବାକୁ ଅଛି ଏବଂ ସେ ଋଣକୁ ଆମେ ସମାଜସେବା ମାଧ୍ୟମରେ ବିଭିନ୍ନ ଉପରେ ଆମେ ସେଟାକୁ ସୁଝିବା ଉଚିତ ମଧ୍ୟ।
1: ଆଜ୍ଞା, ଆମେ ଯାହା ଆଲୋଚନା କଲୁ ସେଥିରୁ ଏକଥା ଅନୁମେୟ ଯେ ନାରୀ ଶିକ୍ଷା ଆଜିର ସମୟରେ ଗୋଟେ ସର୍ବକାଳୀନ ଆବଶ୍ୟକତା। ଏ କ୍ଷେତ୍ରରେ ଆପଣଙ୍କ ଦୃଷ୍ଟିରେ କଣ ସବୁ ମୁଖ୍ୟ ବାଧା ଆଉ ଆହ୍ୱାନ ରହିଛି ବୋଲି ଆପଣ କହିବେ?
0: ଆପଣ ଯଦି ପୁରାତନ କାଳରୁ ଦେଖିବେ ଯେତେବେଳେ ଶିକ୍ଷାର ଆଲୋକ ମଧ୍ୟ ପଡ଼ିନଥିଲା ସେ ସମୟରେ ମଧ୍ୟ କିଛି ବିଦୁଷୀ ନାରୀ ଥିଲେ। ଆପଣ ଯଦି ଦେଖିବେ ଗାର୍ଗୀ, ମୈତ୍ରେୟୀ, ଲୋପମୁଦ୍ରା, ଖନା ବହୁତ ବିଦୁଷୀ ମାନେ ଥିଲେ ଏବଂ ରାଜାଙ୍କ ଦରବାରରେ ସେମାନେ ଯାଇକିରି ଅଂଶଗ୍ରହଣ କରିପାରୁଥିଲେ। ସେ ସମୟରେ ସେମାନଙ୍କୁ ଶିକ୍ଷିତ ପାଇଁ ରାଜା ରାଜୁଡ଼ା ମାନେ ବା ବଡ଼ ବଡ଼ ଲୋକମାନେ ଘରେ ଆଣିକିରି ଶିକ୍ଷକ ରଖିକିରି ଶିକ୍ଷିତ କରାଉଥିଲେ। କିନ୍ତୁ ଆଜି ଆମ ଦେଶରେ ଆମ ସମାଜରେ ଆମେ ଦେଖୁଛୁ ସ୍କୁଲ କଲେଜ ବହୁତ ଖୋଲିଯାଇଛି ଏବଂ ପ୍ରାୟ ସମସ୍ତେ ଯାଉଛନ୍ତି ଶିକ୍ଷା ଗ୍ରହଣ କରିବାର ସୁବିଧା ସୁଯୋଗ ସେମାନଙ୍କୁ ମିଳିଛି। ସେତେବେଳେ ଏତେ ସ୍କୁଲ କଲେଜ ମଧ୍ୟ ନଥିଲା। ତଥାପି ମଧ୍ୟ ଆମେ ଆଜିର ଦିନରେ ଯଦି ଦେଖିବା ଆମର ସାକ୍ଷରତା ହାର ବିଭିନ୍ନ ରାଜ୍ୟରେ ଏଇଟା ସମାନ ନାହିଁ। ତେଣୁ କରିକିରି ଶିକ୍ଷା ପାଇଁକି ନିଶ୍ଚିତ ଭାବରେ ଅନେକ ପ୍ରତିବନ୍ଧକ ରହିଛି। କାରଣ ଅନେକ ସମୟରେ ଆମେ କହୁ ହଁ ଝିଅଟେ କାହିଁ ପାଠ ପଢିବ, ଯଦି ପ୍ରିଫରେନ୍ସ ଆମେ ଖୋଜିବା ପୁଅ ଆଉ ଝିଅ ଭିତରେ, ତେଣୁ ମା ବାପା କହିବେ ନାଇଁ ପୁଅଟା ଆଗ ପାଠ ପଢୁ ଝିଅଟା ଥାଉ, ଝିଅଟି ତ ବାହା ହେଇଗଲେ ଚାଲିଯିବ, ତେଣୁ ସେ କ୍ଷେତ୍ରରେ କଣ କରୁଛନ୍ତି ନା ପୁଅଟିକି ପ୍ରିଫରେନ୍ସ। ତେଣୁ ଶିକ୍ଷା କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ରହିଛି। ଯଦି ମା ବାପା ଶିକ୍ଷିତା ନୁହନ୍ତି ସେତେବେଳେ ପିଲାଙ୍କ ପାଠପଢା ଉପରେ ସେମାନଙ୍କର ଗୁରୁତ୍ୱ ରହୁନି। ଆର୍ଥିକ ଅନଗ୍ରସର ଯୋଉ ଶ୍ରେଣୀର ଲୋକମାନେ ସେମାନେ ଅନେକ ସମୟରେ ପିଲାଙ୍କୁ ଛୋଟ ପିଲାକୁ ବେବିସିଟିଂ କରିବା ପାଇଁ ଝିଅଟେ ଯଦି ହେଇଛି ତାକୁ ଘରେ ରଖିଦେଉଛନ୍ତି, ପାଠ ପଢିବା ପଠାଉନାହାନ୍ତି, ଛୋଟ ଛୁଆଟାକୁ ସେ ସମ୍ଭାଳୁଛି। ଆପଣ ଦେଖିଥିବେ ଯେଉଁମାନେ ସବୁ ଲେବରର ମାନେ କାମ କରୁଛନ୍ତି ତାଙ୍କର ଛୋଟ ଛୋଟ ଛୁଆମାନେ ଅତି କୁନି ପିଲାଙ୍କୁ ସେମାନେ ସବୁ ସେଇଠି ସେଇ ୱାର୍କ ପ୍ଲେସରେ ସେମାନଙ୍କୁ ସେ ଝୋପଡ଼ି ଭିତରେ ମଧ୍ୟ ରଖିଦେଉଛନ୍ତି, ଯେଉଁଥିପାଇଁ ସେମାନେ ଶିକ୍ଷା ଗ୍ରହଣ କରିପାରୁନାହାନ୍ତି। ଆଉ ସାମାଜିକ ମଧ୍ୟ କେତେକ ନୋମାଡିକ ଟ୍ରାଇବ୍ସ ଅଛନ୍ତି ଯେଉଁମାନେ ଆଜି ଏଇଠି ଅଛନ୍ତି କାଲି ସେଇଠି ଅଛନ୍ତି ଅଲଗା ଜାଗାକୁ ଯାଉଛନ୍ତି, ସେମାନଙ୍କର କୌଣସି ସ୍ଥିର ରହିବା ନାହିଁ, ଯାହାଫଳରେ ସେମାନେ ମଧ୍ୟ ତାଙ୍କ ପିଲାଙ୍କୁ ଶିକ୍ଷା ଦେଇପାରୁନାହାନ୍ତି। କାରଣ ସେମାନେ ଆଜି କିଛି ଦିନ ରହିଲେ କାମ କଲେ ପୁଣି ପଳାଉଛନ୍ତି, ବା ଯୋଉ ସିଜନାଲ ଲେବରର୍ସ ମାନେ ଆସୁଛନ୍ତି ତାଙ୍କର ପିଲାମାନେ ମଧ୍ୟ ଶିକ୍ଷିତ ହେଇପାରୁନାହାନ୍ତି। ଆଉ କେତେଗୁଡ଼ା ଜାଗାରେ ଜୋଗ୍ରାଫିକାଲ କଣ୍ଡିସନ ଆପଣ ଦେଖିବେ ଯୋଉଗୁଡ଼ାକ ଉତ୍ତରାଖଣ୍ଡ ପଟରେ ବହୁତ ଉଚ୍ଚା ପାହାଡ଼ ଉପରେ ଯାଇକିରି ସ୍କୁଲ ରହିଛି, କଲେଜ ରହିଛି, ସେଠି ରିସ୍କି ରହିଛି, ସେ କ୍ଷେତ୍ରରେ ମାନେ କେତେକ ପ୍ୟାରେଣ୍ଟସ୍ ପଠାଉଛନ୍ତି ଆଉ କେତେକ ପ୍ୟାରେଣ୍ଟସ୍ ପିଲାମାନଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁକି ସ୍କୁଲକୁ ପଠାଉ ନାହାନ୍ତି। କିନ୍ତୁ ଆଜିର ଦିନରେ ବହୁତ ସୁଯୋଗ ସୃଷ୍ଟି ହେଇଛି ଏବଂ ସମସ୍ତେ ସବୁ ପିଲାମାନଙ୍କୁ ପଠାଇବା ଦରକାର। ଯେଉଁ ଚ୍ୟାଲେଞ୍ଜେସ୍ ଥିଲେ ବି ମଧ୍ୟ ସେମାନଙ୍କୁ ଶିକ୍ଷିତ ହେବା ନିହାତି ଆବଶ୍ୟକ ଗୋଟେ ଝିଅ ପାଇଁକି। ମୁଁ ତ କହିବି ତାଙ୍କର ଖାଦ୍ୟ ବସ୍ତ୍ରରେ ଟିକେ କମ୍ ହେଇପାରେ କିନ୍ତୁ ଶିକ୍ଷାଟା ତାର ମେଡିସିନ ଭଳିଆ ଯେମିତି ରୋଗ ପାଇଁ ଦରକାର, ଶିକ୍ଷାଟା ଗୋଟେ ଝିଅ ପାଇଁକି ନିହାତି ଆବଶ୍ୟକ।
1: ଆଜ୍ଞା, ଆଉ ଗୋଟେ କଥା ଆର୍ଥିକ ଅନଗ୍ରସରତା, ଏଇଟା ମଧ୍ୟ ଅନେକ ସମୟରେ ପରିବାରକୁ ଟିକେ ଗୋଟିଏ ବନ୍ଧନ ଭିତରକୁ ନେଇଯାଏ ବା ତାଙ୍କୁ ଟିକେ ରେଷ୍ଟ୍ରିକ୍ସନ ଭିତରକୁ ନେଇଯାଏ ଯେହେତୁ ପାଖରେ ପଇସା ନାହିଁ ପରିବାରର ଅନ୍ୟ ଅନ୍ୟାନ୍ୟ ସବୁ ଆବଶ୍ୟକତାକୁ ପୂରଣ କରିବା ପାଇଁ, ତେଣୁ ପିଲାମାନେ ବିଶେଷ କରି ଝିଅଟିଏ ପାଠ ନ ପଢିଲେ ବରଂ ଚଳିବ।
0: ଆପଣ ଆଜିର ଯୁଗରେ ଯଦି ଦେଖିବେ ଲୋକଙ୍କ ଘରେ ହୁଏତ ପାଇଖାନା ନଥିବ କିନ୍ତୁ ମୋବାଇଲଟେ ଅଛି ପ୍ରତ୍ୟେକ ଲୋକ ଘରେ, ସେମିତି ଆର୍ଥିକ ଅନଗ୍ରସର ଲୋକଙ୍କ ପାଖରେ ଆପଣ ଦେଖିବେ ମୋବାଇଲଟେ ନିଶ୍ଚିତ ଭାବରେ ଅଛି। ଆର୍ଥିକ ଅନାଟନ ଗୋଟେ କାରଣ ହେଇପାରେ କିନ୍ତୁ ତା ସତ୍ତ୍ୱେ ସେମାନେ ନିଜ ପିଲାମାନଙ୍କୁ ଶିକ୍ଷା ଗ୍ରହଣ କରିବା ପାଇଁ ସ୍କୁଲକୁ ବା କଲେଜକୁ ପଠାଇବା ଦରକାର, ଆଉ ସେମାନଙ୍କ ପାଇଁ ଟିକେ ମୋଟିଭେସନ ମଧ୍ୟ ଦରକାର, ଟିକେ ଆୱାରନେସ୍ ସେଥିପାଇଁ ଦରକାର। ଏବଂ ଆଜିକାଲି ତ ଟିଭି ରେଡିଓ ବିଭିନ୍ନ ମାଧ୍ୟମରେ ମଧ୍ୟ ଶିକ୍ଷା ଉପରେ

0: ଯେମିତି ସରକାରଙ୍କର ଆହ୍ୱାନ ରହୁଛି, ବହୁତ କଥା ଆସୁଛି, ଯାହାଫଳରେ ସମସ୍ତେ ଆଜିକାଲି ମଧ୍ୟ ଚାହୁଁଛନ୍ତି ପାଠ ପଢ଼ାଇବା ପାଇଁକି। ଅଭାବ ହୁଏତ ଥାଇପାରେ, କିନ୍ତୁ ମୁଁ ଦେଖିଛି, ପ୍ରତ୍ୟକ୍ଷ ଅନୁଭବ କରିଛି ଯେ ଲୋକମାନେ ଅଛନ୍ତି ଯିଏ କିଛି ନ ଖାଇକିରି ମଧ୍ୟ ଦୁଇବେଳା ପିଲାଙ୍କୁ ପାଠ ପଢ଼ିବା ପାଇଁ ପଠାଉଛନ୍ତି, ଏବଂ ଧୀରେ ଧୀରେ ଧୀରେ ଧୀରେ ଆମେ ଶିକ୍ଷା କ୍ଷେତ୍ରରେ ଅଗ୍ରସର ହେଇ ଚାଲିଛୁ।
1: ତେଣୁ ଇଏ ଗୋଟେ ମାନସିକତା ମଧ୍ୟ ହେଇପାରେ, ନୁହେଁ କି?
0: ନିଶ୍ଚିତ ଭାବେ
1: ଆପଣ ଯେମିତି କହିଲେ, ଯଦି ଘରେ ଆର୍ଥିକ ଅସୁବିଧା ଅଛି, କିନ୍ତୁ ଯଦି ଆମେ ଗୋଟେ ମୋବାଇଲ କିଣିପାରୁଛୁ ନିଜର ଆବଶ୍ୟକତା ମେଣ୍ଟେଇବା ପାଇଁ, ତେଣୁ ଏବେ ତ ସରକାରଙ୍କ ତରଫରୁ ଝିଅମାନଙ୍କ ପାଇଁ ପାଠପଢ଼ାର
0: ମାଗଣାରେ ଶିକ୍ଷା ଦିଆଯାଉଛି, କିଛି ଅସୁବିଧା ନାହିଁ।
1: ତେଣୁ ସେମାନେ
0: ବହି ଦିଆହଉଛି, ଡ୍ରେସ୍ ଦିଆହଉଛି, ଖାଇବା ଦିଆହଉଛି, ସବୁ ପ୍ରକାର ଦିଆହଉଛି।
1: ଆଜ୍ଞା,
0: ତେଣୁ କିଛି ଅସୁବିଧା ନାହିଁ ପାଠ ପଢ଼ାଇବା ପାଇଁ, କିନ୍ତୁ ଆର୍ଥିକ ଅନାଟନଟା ବର୍ତ୍ତମାନ ଗୋଟେ ପ୍ରତିବନ୍ଧକ ନୁହେଁ ଗୋଟେ ପିଲାର ଶିକ୍ଷା ଗ୍ରହଣ କରିବା ପାଇଁ।
1: ଆଜ୍ଞା, ଏ ବିଷୟରେ ଆମର ଯୋଉ ପିତାମାତା ଅଛନ୍ତି ସେମାନଙ୍କର ମାନସିକତାରେ ପରିବର୍ତ୍ତନ ଆସିବା
0: ଦରକାର।
1: ଆଜ୍ଞା ଆଜ୍ଞା, ଆଉ ଗୋଟେ କଥା ଆମେ ଦେଖିଛୁ ଯେ ଗ୍ରାମାଞ୍ଚଳରେ ଝିଅମାନଙ୍କର ପାଠପଢା ପ୍ରତି ଟିକେ ଉଦାସୀନତା ଦେଖିବାକୁ ମିଳେ, ବିଶେଷ କରି ଗ୍ରାମାଞ୍ଚଳରେ ଏ ଝିଅମାନଙ୍କର ପାଠପଢା କେମିତି ଶତ ପ୍ରତିଶତ ହେଇପାରିବ, ସେଥିପାଇଁ କଣ ଆବଶ୍ୟକ ଅଛି ବୋଲି ଆପଣ କହିବେ?
0: ଆପଣ ଯାହା କହିଲେ ସେଟା ନିଶ୍ଚିତ ଭାବରେ ସତ କଥା। ଗ୍ରାମାଞ୍ଚଳରେ ପରିବାର ସଚେତନ ହେଲେ ହିଁ ଝିଅମାନଙ୍କୁ ବା ପିଲାମାନଙ୍କୁ ସ୍କୁଲ ବା କଲେଜରେ ପାଠ ପଢ଼ିବା ପାଇଁ ପଠାଇବେ। ଗ୍ରାମାଞ୍ଚଳରେ ଗୋଟିଏ ଅସୁବିଧା, ଯୋଉ ଗାଁରେ ସ୍କୁଲ ନାହିଁ ଅନ୍ୟ ଗାଁକୁ ଯଦି ପଠା ହଉଛି, ଆଉ ଆଜିକାଲି ଆପଣ ଦେଖୁଥିବେ ବିଭିନ୍ନ ପ୍ରକାର ଘଟଣା ସବୁ ଯୋଉ ଘଟୁଛି ଝିଅମାନଙ୍କ ସହିତ, ସେତେବେଳେ ମା ବାପା ମାନେ ଟିକେ ଡରି ଯାଉଛନ୍ତି ଏକୁଟିଆ ଗୋଟେ ଝିଅକୁ ପଠାଇବା, ସେ କ୍ଷେତ୍ରରେ ମଧ୍ୟ ଟିକେ ସମସ୍ୟା ରହୁଛି। ଆଉ ଆର୍ଥିକ ବ୍ୟବସ୍ଥା ମଧ୍ୟ ଗୋଟେ ସମସ୍ୟା ଅନେକ ସମୟରେ ରହୁଛି। ଏବଂ ଆଉ ଗୋଟେ କଥା ହଉଛି ସେମାନଙ୍କର ମାନସିକତା, ଯଦି ତାଙ୍କ ମାନସିକତାରେ ପରିବର୍ତ୍ତନ ଆସିବ ତାହେଲେ ନିଶ୍ଚିତ ଭାବରେ ଯେତେ ଯାହା ଅସୁବିଧା ଥିଲେ ବି ସେମାନେ ନିଶ୍ଚିତ ଭାବରେ ନେଇକିରି, ମୁଁ ଦେଖିଛି କେତେ ଗରିବ ଘରର ମା ବାପା ମାନେ ପିଲାକୁ ନେଇକିରି ମେସ୍ରେ ରଖେଇକିରି ବା ସ୍କୁଲରେ ରଖେଇକିରି ବା ବୋର୍ଡିଂ ସ୍କୁଲରେ ମଧ୍ୟ ନେଇକିରି ପାଠ ପଢ଼ାଉଛନ୍ତି, କହୁଛନ୍ତି ଆମ ପିଲାଟା ପାଠ ପଢ଼ୁ ମଣିଷ ହଉ ବୋଲିକି। ତେଣୁ କିଛି ସମସ୍ୟା ଥିଲେ ବି ମଧ୍ୟ ମା ବାପାଙ୍କୁ ଟିକେ ସଚେତନ କରିବା ଦରକାର, ଯାହାଫଳରେ ସେମାନେ ନିଶ୍ଚିତ ପଠାଉଛନ୍ତି ଆଉ ପଠେଇବେ ମଧ୍ୟ, ଏବଂ ଧୀରେ ଧୀରେ ଧୀରେ ଧୀରେ ସେମାନେ ବର୍ତ୍ତମାନ ବୁଝିଗଲେଣି ଲୋକମାନେ, ଏବଂ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ସଚେତନ ହେଇକି ଆଗକୁ ବଢ଼ୁଛନ୍ତି।
1: ଆଜ୍ଞା, ଇଏ ଗୋଟେ ଖୁସିର କଥା କହିଲେ। ଗ୍ରାମାଞ୍ଚଳରେ ଯୋଉ ଆଶଙ୍କା ଆମେ କରୁ ଯେ ହୁଏତ ଝିଅମାନଙ୍କ ପାଇଁ ପାଠପଢ଼ାଟା ଏତିକି ସହଜ ନୁହେଁ, ତାହା ସତ ହେଇପାରିଛି ଯାହା ଆପଣଙ୍କ କଥାରୁ ଆମେ ଜାଣୁଛୁ, ଏବଂ ଆଶା ମଧ୍ୟ କରୁଛୁ ଯେ ଆମର ଯୋଉ ପିତାମାତା ମାନେ ତାଙ୍କ ପିଲାମାନଙ୍କୁ ଆଉ ଝିଅମାନଙ୍କୁ ବିଶେଷ କରି ପାଠ ପଢ଼ିବା ପାଇଁ ଉତ୍ସାହ ପ୍ରକାଶ କରିବେ।
0: ଆଉ ଗୋଟିଏ କଥା ମୁଁ କହିବାକୁ ଚାହୁଁଛି ଯେ ଝିଅମାନଙ୍କର ପାଠପଢ଼ା ପାଇଁକି ଅଧିକ ଟିକେ ସରକାରଙ୍କ ତରଫରୁ ପ୍ରୋତ୍ସାହନ ବି ମଧ୍ୟ ମିଳିବା ଆବଶ୍ୟକ। ପୁଅଟିଏ ଝିଅଟିଏ ପାଇଁ ସମାନ ଦିଆହଉଛି, ବର୍ତ୍ତମାନ ସେ ଡ୍ରେସ୍ ଦିଆହଉଛି, ଖାଇବା ଦିଆହଉଛି, ସ୍କୁଲ ବ୍ୟାଗ୍ ଦିଆହଉଛି, କିନ୍ତୁ ମୁଁ କହିବି ଯେ ଝିଅଟି କ୍ଷେତ୍ରରେ କିଛି ଆଉ ଟିକେ ପ୍ରୋତ୍ସାହନ ରାଶି ମଧ୍ୟ ଦିଆହଉ, ଯାହାଫଳରେ ଝିଅଟିକୁ ପାଠ ପଢ଼ାଇବା ପାଇଁକି ମା ବାପାମାନେ ଆଗ୍ରହ ହେଇକି ଆସିବେ। ଯେମିତି ଓଡ଼ିଆ ଭାଷା ପାଇଁକି ଗୋଟିଏ ସ୍ୱତନ୍ତ୍ର ଆଇନ କରାହେଲା, ଯେଉଁମାନେ ଓଡ଼ିଆ ନେବେ ତାଙ୍କୁ କିଛି ସ୍କଲାରସିପ୍ ମିଳିବ, ସେମିତି ଯଦି ମା ବାପାମାନେ ଝିଅଟିକୁ ସ୍କୁଲରେ ପଢ଼େଇକିରି ପୁଣି କଲେଜକୁ ପଠାଉଛନ୍ତି, ସେମାନଙ୍କୁ କିଛି ପ୍ରୋତ୍ସାହନ ରାଶି ମଧ୍ୟ ଦିଆହେବା ଦରକାର, ତାହେଲେ ସବୁ ଝିଅମାନେ ଆହୁରି ପାଠ ପଢ଼ିବେ ଏବଂ ଆଗକୁ ବଢ଼ିବେ।
1: ଆଜ୍ଞା, ଜଣେ ନାରୀ ଶିକ୍ଷିତ ହେଲେ ଗୋଟେ ପରିବାର ଶିକ୍ଷିତ ହୁଏ, ଏକଥା ଆମେ ଜାଣିଛୁ, ତେବେ ଆର୍ଥିକ ସ୍ୱାବଲମ୍ବନ ହେଇଥିବା ନାରୀମାନଙ୍କ ଦ୍ୱାରା ସମାଜର ପ୍ରଗତି କେମିତି ଆହୁରି ପ୍ରଭାବଶାଳୀ ହେଇଥାଏ ବୋଲି ଆପଣ କହିବେ?
0: ନାରୀଟିଏ ଯେତେବେଳେ ଶିକ୍ଷିତ ହଉଛି ତା ପରିବାର ପାଇଁକି ତାର ଯେତିକି ଅବଦାନ ରହୁଛି, ସମାଜ ପାଇଁକି ସେତିକି ଅବଦାନ ରହୁଛି। କାରଣ ସମାଜ ଗୋଟିଏ ନିର୍ଦ୍ଦିଷ୍ଟ ଏଣ୍ଟିଟି ନୁହେଁ, କେତୋଟି ପରିବାରକୁ ନେଇକିରି ସମାଜ, ଏବଂ ଯେତେବେଳେ ସମାଜର ଇକୋନୋମିକ ଗ୍ରୋଥ ହଉଛି, ସୋସିଆଲ ଗ୍ରୋଥ ହଉଛି, ପରିବାରର ଗ୍ରୋଥ ହଉଛି, ସେତେବେଳେ ସମାଜର ମଧ୍ୟ ଗ୍ରୋଥ ହଉଛି। ଏବଂ ନାରୀଟିଏ ଯେତେବେଳେ ବିଭିନ୍ନ ଅନୁଷ୍ଠାନ ସହିତ ଯାଇକିରି ଯୋଗଦାନ କରୁଛି, ସେ ପଲିସି ମେକିଂରେ, ଡିସିସନ ମେକିଂରେ ଅଂଶଗ୍ରହଣ କରୁଛି, ରାଜନୀତିରେ ମଧ୍ୟ ଅଂଶଗ୍ରହଣ କରୁଛି। ଆପଣ ଦେଖିବେ ଯଦି 10-20 ବର୍ଷ ତଳେ ଯେତିକି ମହିଳା ଥିଲେ, ବର୍ତ୍ତମାନ ଆହୁରି ଅଧିକ ମହିଳା ମଧ୍ୟ ରାଜନୀତି କ୍ଷେତ୍ରରେ ଆସୁଛନ୍ତି। ଏବଂ ସ୍କୁଲ କଲେଜ ମାନଙ୍କର ଯଦି ଆପଣ ରେଜଲ୍ଟ ମଧ୍ୟ ଦେଖିବେ, ଦେଖିବେ ଯେ ଝିଅମାନେ ଅଧିକା ଭଲ କରୁଛନ୍ତି ସେମାନେ ମଧ୍ୟ, ତେଣୁ ସେମାନଙ୍କର ଅବଦାନ ସବୁ କ୍ଷେତ୍ରରେ। ଏବଂ ଗୋଟିଏ ନାରୀ ଯଦି ଯାଇକିରି ଗୋଟିଏ ଉଚ୍ଚ ପଦବୀରେ ରହୁଛି ବା କିଛି କାମ କରୁଛି, ସେ ନିଶ୍ଚିତ ଭାବରେ ଅଧିକ ସିନ୍ସିୟରଲି କାମ କରୁଛି, ଅନେଷ୍ଟଲି କାମ କରୁଛି। ସର୍ଭେ କରିବେ ଆପଣ ଦେଖିବେ, ଗୋଟିଏ ନାରୀ ସ୍ୱଚ୍ଛତାର ସହିତ କାମ କରେ, ସହିଷ୍ଣୁତାର ସହିତ କାମ କରେ, ଏବଂ ଇଣ୍ଟିଗ୍ରିଟିର ସହିତ ନିରବଚ୍ଛିନ୍ନ ଭାବରେ କାମ କରେ, କୌଣସି ବାଧା ପ୍ରତିବାଧାକୁ ମଧ୍ୟ ସେ ଖାତିର ନ କରିକିରି।
1: ଆଜ୍ଞା, ଆମେ କହିପାରିବା ଯେ ଯଦି ଜଣେ ନାରୀ ଶିକ୍ଷିତ ଏବଂ ଆର୍ଥିକ ସ୍ୱାବଲମ୍ବନ ହେଉଛନ୍ତି ତାହେଲେ ସମାଜର ପ୍ରଗତିରେ
0: ସେ ସହଯୋଗ କରିପାରିବେ, ନିଶ୍ଚିତ ଭାବରେ ରାଷ୍ଟ୍ରର ପ୍ରଗତିରେ, ସମାଜର ପ୍ରଗତିରେ ତାଙ୍କର ନିଶ୍ଚିତ ଭାବରେ ବହୁତ କିଛି ଅବଦାନ ତାଙ୍କର ରହିପାରିବ।
1: ଆଜ୍ଞା,
0: ଆଉ ଗୋଟିଏ କଥା କହିବି ଯେ ଯେତେବେଳେ ପରିବାରର ଗୋଟିଏ ନିଷ୍ପତ୍ତି ନିଆ ହଉଛି କୌଣସି ଗୋଟିଏ ବଡ କାମ ପାଇଁକି, ଯଦି ସ୍ତ୍ରୀ ଲୋକଟି ବା ନାରୀଟିଏ ପାଠ ନ ପଢିଛି ତାହେଲେ ତାର ମତାମତକୁ ଏତେ ଗୁରୁତ୍ୱ ଦିଆଯାଉନି। କିନ୍ତୁ ଯଦି ନାରୀଟି ଶିକ୍ଷିତ ଏବଂ

0: ତାର କିଛି ପ୍ରତିଷ୍ଠା ରହିଛି, ତାହେଲେ ସେ କ୍ଷେତ୍ରରେ ତାକୁ ପଚରା ଯାଉଛି ଯେ ନାଇଁ ବୋହୁକୁ ପଚାର କି ଝିଅକୁ ପଚାର ଏଇଠି କଣ ହେଇପାରେ, କଣ ମତ କଣ ଅଛି। ତେଣୁ ତାର ମତ ଦବାଟା ମଧ୍ୟ ଗୋଟେ ବହୁତ ବଡ, ଏବଂ ସମାଜରେ ବି ମଧ୍ୟ ସେଇଆ, ଯଦି ଜଣେ ପ୍ରତିଷ୍ଠିତ ଲୋକ ଅଛନ୍ତି ବା ବୁଦ୍ଧିଜୀବୀ ଅଛନ୍ତି ତାଙ୍କୁ ପଚରା ଯାଇଥାଏ ସେ ସମୟରେ, ତେଣୁ ସେମାନଙ୍କର ମତକୁ ମଧ୍ୟ ସମ୍ମାନ ଦିଆଯାଉଛି। ଏଇଟା ବହୁତ ଗୋଟେ ବଡ କଥା ଯେ ନାରୀଟିଏ ଶିକ୍ଷିତ ହେଲେ ତା ମତକୁ ସେ ପ୍ରକାଶ କରିପାରୁଛି ଏବଂ ତାକୁ ସମ୍ମାନ ମଧ୍ୟ ଦଉଛନ୍ତି ଆମେ।
1: ଆଜ୍ଞା, ଶିକ୍ଷିତ ହେବା ସହ ଯଦି ସେ ଆର୍ଥିକ ସ୍ୱାବଲମ୍ବନଶୀଳ ହେଇଛି ତାହେଲେ ତାର ମତକୁ ଯଥେଷ୍ଟ ଗୁରୁତ୍ୱ
0: ଦିଆହଉଛି, ଏବଂ ପରିବାରରେ ଉନ୍ନତି ଆଣିପାରୁଛି ଆର୍ଥିକ ସହାୟତା କରିବା ସହିତ, ସମାଜରେ ମଧ୍ୟ ଆର୍ଥିକ ସହାୟତାରେ ସହଯୋଗ କରୁଛନ୍ତି ସେମାନେ।
1: ଆଉ ଗୋଟେ କଥା, ଆମେ ଆମର ଏଇ ନାରୀ ମହଲ କାର୍ଯ୍ୟକ୍ରମରେ ବହୁତ ଭଉଣୀଙ୍କ ସହିତ ଆଲୋଚନା କରିଛୁ ଯେଉଁମାନେ କି ଗାଁର ପରିବେଶରେ ରହିଛନ୍ତି, ଏସଏଚଜି କରିଛନ୍ତି, କିଛି ରୋଜଗାର କରୁଛନ୍ତି, ଆଉ ସେଇ ରୋଜଗାର କରିବା ଫଳରେ ପରିବାରରେ ସେମାନଙ୍କର ପ୍ରତିଷ୍ଠା ବା ସମ୍ମାନ ମଧ୍ୟ ବଢ଼ିଛି ବୋଲି ସେମାନଙ୍କର ଅନୁଭୂତିରୁ ସେମାନେ କହିଛନ୍ତି। ନାରୀମାନେ ନିଜ ଶିକ୍ଷା ଆଉ ଦକ୍ଷତାକୁ ବ୍ୟବହାର କରିକିରି ସମାଜ କୋଉ ସବୁ ସମସ୍ୟା ଗୁଡିକୁ ସମାଧାନ କରିପାରିବେ ବା ସେଥିରେ ଅବଦାନ ଦେଇପାରିବେ ବୋଲି ଆପଣ କହିବେ?
0: ସମାଜର ପ୍ରତ୍ୟେକଟି କ୍ଷେତ୍ରରେ ଜଣେ ଶିକ୍ଷିତା ମହିଳା ସେ ଅବଦାନ ଦେଇପାରିବ। ଆପଣ ଆଜିର ଦିନରେ ଯଦି ଦେଖିବେ ଏମିତି କୌଣସି ଗୋଟିଏ କ୍ଷେତ୍ର ନାହିଁ ଯୋଉଠି ଗୋଟିଏ ନାରୀ ତାର ଅବଦାନ ନ ଦେଇପାରିବ। ସଂସ୍କୃତି କଥା କୁହନ୍ତୁ, ପରମ୍ପରା କଥା କୁହନ୍ତୁ, ସମାଜ ସେବା କଥା କୁହନ୍ତୁ, ଆର୍ଥିକ କଥା କୁହନ୍ତୁ, ରାଜନୈତିକ କଥା କୁହନ୍ତୁ, ଏଣ୍ଟରପ୍ରିନରସିପ୍ କଥା କୁହନ୍ତୁ, ଗାଡ଼ି ଚଲେଇବା କଥା କୁହନ୍ତୁ, ଉଡ଼ାଜାହାଜ ଉଡ଼େଇବା କଥା କୁହନ୍ତୁ, ଯୁଦ୍ଧ କ୍ଷେତ୍ରରେ ଆପଣ ଦେଖୁଥିବେ। ତେଣୁ ଆଜିର ଦିନରେ ଏମିତି ଗୋଟିଏ କୌଣସି କ୍ଷେତ୍ର ନାହିଁ ଯୋଉଠି ଜଣେ ନାରୀ ତାର ଦକ୍ଷତାକୁ ସେ ପ୍ରତିପାଦନ କରିପାରିବ ନାହିଁ। ତା ଦକ୍ଷତା ବଳରେ ତାଙ୍କୁ ଯଦି ସୁଯୋଗ ମିଳେ ତାହେଲେ ପ୍ରତ୍ୟେକ ନାରୀ କିଛି ନା କିଛି କରିକିରି ଦେଖେଇବାର କ୍ଷମତା ରଖୁଛନ୍ତି ଏବଂ ତାଙ୍କୁ ଭରପୁର ସୁଯୋଗ ସେଥିପାଇଁ ଦେବା ଦରକାର, ତାହେଲେ ଯାଇକି ସେମାନେ ବାହାରିକିରି ତାଙ୍କର ଦକ୍ଷତାକୁ ସେମାନେ ପ୍ରତିପାଦନ କରିପାରିବେ।
1: ଆଜ୍ଞା, ଦେଖନ୍ତୁ, ନାରୀ ଜଣେ ଶିକ୍ଷିତ ହେବା ବା ଶିକ୍ଷା ପାଇବା ଏଇଟା ତ ଖୁବ ଭଲ କଥା, କିନ୍ତୁ ଜଣେ ନାରୀ ଯେତେବେଳେ ଶିକ୍ଷା ପାଏ ବା ଶିକ୍ଷିତ ହୁଏ ଏହା କଣ କେବଳ ସେଇ ନାରୀଟି ପାଇଁ ଆବଶ୍ୟକତା ନା ପୁରା ସମାଜର ଆବଶ୍ୟକତା ବୋଲି ଆପଣ କହିବେ?
0: ନାରୀ ଆଉ ପୁରୁଷ ଗୋଟିଏ ସମାଜର ଦୁଇଟି ପାର୍ଶ୍ୱ, ତେଣୁ ଯଦି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ଆମେ କହୁଛେ ତାହେଲେ ଗୋଟିଏ ପାର୍ଶ୍ୱ ଯଦି ନାହିଁ ବା ଗୋଟିଏ ଗୋଡ ଯଦି ନାହିଁ, ଗୋଟିଏ ଗୋଡରେ ଗୋଟିଏ ଲୋକ ଯେତିକି ଦୌଡ଼ି ପାରିବ ଦୁଇଟା ଗୋଡ ଥିଲେ ନିଶ୍ଚିତ ଭାବରେ ଅଧିକ ବେଗରେ ଦୌଡ଼ି ପାରିବ ଏବଂ ତାର ଲକ୍ଷ୍ୟସ୍ଥଳରେ ସେ ପହଞ୍ଚି ପାରିବ। ସେମିତି ନାରୀଟିଏ ଶିକ୍ଷିତା ହେଲେ ତା ନିଜ ପାଇଁକି ଯେତିକି ଆବଶ୍ୟକତା ନ ରହିଛି, ତା ପରିବାର ପାଇଁ, ତା ସମାଜ ପାଇଁ, ତା ରାଷ୍ଟ୍ର ପାଇଁ, ତା ଦେଶ ପାଇଁକି ତାର ଶିକ୍ଷା ବହୁତ ଜରୁରୀ। ଯଦି ଆମେ ଭାରତବର୍ଷକୁ ଚାହୁଁ ଯେ ଗୋଟେ ବିକଶିତ ରାଷ୍ଟ୍ର ହଉ ବୋଲି, ତାହେଲେ ନାରୀ ଶିକ୍ଷାକୁ ପ୍ରଥମ ଅଗ୍ରାଧିକାର ଦିଆଯିବା ଦରକାର, ନାରୀକୁ ସମ୍ମାନ ଦିଆଯିବା ଦରକାର, ନାରୀକୁ ସମସ୍ତ ପ୍ରକାର ସୁଯୋଗ ଦିଆଯିବା ଦରକାର, ତାକୁ ପୃଷ୍ଠଭୂମି ଯୋଗାଇ ଦେବା ଦରକାର, ତାହେଲେ ଯାଇକିରି ଏ ଦେଶ ରାଷ୍ଟ୍ର ବିକାଶ ହେଇପାରିବ। ନଚେତ ହେଇପାରିବ ନାହିଁ, କଦାପି ହେଇପାରିବ ନାହିଁ। ସେଥିପାଇଁ କି ଆମର ସଂସ୍କୃତରେ କୁହାଯାଇଛି ଯେଉଁଠି ନାରୀକୁ ସମ୍ମାନ କରାଯାଏ, ଯେଉଁଠି ନାରୀକୁ ପୂଜା କରାଯାଏ, ନାରୀର ଅଧିକାରକୁ ଦିଆଯାଇଥାଏ, ସେଠି ସେ ଦେଶ ରାଷ୍ଟ୍ର ନିଶ୍ଚିତ ଭାବରେ ବିକଶିତ ହେବା ହିଁ ହବ।
1: ଆଜ୍ଞା, ଇଏ ଗୋଟେ ଭଲ କଥା ଆପଣ କହିଲେ, ଆମର ସଂସ୍କୃତି ମଧ୍ୟ ସେଇ କଥା କୁହେ ଯେ ଯେଉଁଠି ନାରୀକୁ ପୂଜା କରାଯାଏ ସେଇଠି ଦେବତା ବସବାସ କରନ୍ତି।
0: ପୂଜା ଅର୍ଥ ତାକୁ ସମ୍ମାନ ଦେବା, ତାର ସ୍ୱାଭିମାନକୁ ଆମେ ବଜାୟ ରଖିବା। ପୂଜା ଅର୍ଥ ଆମେ ଯୋଉ ବୁଝୁଛୁ ଯେ ଖାଲି ଧୂପ ଦୀପ ଦେଇକିରି ପୂଜା କରିବା ସେହି ଅର୍ଥରେ କୁହାଯାଏନି। ସେ ଯୁଗର ମନୀଷୀମାନେ ପୂଜା କରିବା ଅର୍ଥ ତାକୁ ତାର ଅଧିକାର ଦେବା, ତାର ସମ୍ମାନ ଦେବା, ତାର ଯାହା ଇଚ୍ଛା ଅଛି ତାକୁ ସମ୍ମାନ ଦେବା, ଏଗୁଡ଼ିକ ହିଁ ପୂଜା ବୋଲି ମୁଁ ଭାବୁଛି।
1: କିନ୍ତୁ ଏଇଠି ଗୋଟେ ପ୍ରଶ୍ନ ମନକୁ ଆସୁଛି, ଆପଣ ପଚାରିବୁ, ଆମେ ଆଜି ଦେଖୁଛୁ ଆମ ସମାଜରେ ନାରୀମାନଙ୍କ ପ୍ରତି ଅନେକ ଅକଥନୀୟ ଅତ୍ୟାଚାର କୁହନ୍ତୁ, ଅନ୍ୟାୟ କୁହନ୍ତୁ, ସେସବୁ ଘଟି ଚାଲିଛି। ସେମିତି ଗୋଟେ ପରିସ୍ଥିତିରେ ଜଣେ ନାରୀ କେମିତି ତା ବାଟରେ ଆଗକୁ ଯାଇପାରିବ, ଶିକ୍ଷିତ ହେଇପାରିବ ଆଉ ସ୍ୱାବଲମ୍ବନଶୀଳ ହେଇପାରିବ ବୋଲି ଆପଣ କହିବେ?
0: ଯୁଗେ ଯୁଗେ ରାମ ରାଜ୍ୟରେ ମଧ୍ୟ ରାବଣମାନେ ରହିଥିଲେ, ରହିଛନ୍ତି, ବା ଆମେ ଯୋଉଗୁଡା କହୁଛୁ ଆଣ୍ଟି ସୋସିଆଲ ଏଲିମେଣ୍ଟ ମାନେ ସବୁ ରହିଛନ୍ତି, ସେମାନେ ରହିବେ ବି ମଧ୍ୟ। ସମାଜରୁ ସେମାନେ ମୂଳୋତ୍ପାଟନ ହବା ସମ୍ଭବ ନୁହେଁ ସମ୍ପୂର୍ଣ୍ଣ ଭାବରେ, କିନ୍ତୁ ସବୁ ପ୍ରତିଘାତ ଭିତରେ ବି ନାରୀକୁ ଉଠିବାକୁ ପଡିବ, ଉର୍ଦ୍ଧକୁ ଉଠିବାକୁ ପଡିବ, ଏବଂ ଯୋଉମାନେ ଏଇସବୁ ଅତ୍ୟାଚାର କରୁଛନ୍ତି ସେମାନଙ୍କୁ କଠୋରରୁ କଠୋର ଆଖିଦୃଶିଆ ଶାସ୍ତି ଦିଆଯିବା ଦରକାର, ତାହେଲେ ପୁଣି କାଲିକି ସେଇ ଜିନିଷ ଆଉ ଯେମିତି ରିପିଟ୍ ନ ହୁଏ। ଆଉ ଦ୍ୱିତୀୟ କଥା ହେଲା, ଏସବୁ ପ୍ରତିବନ୍ଧକ ଥାଇକିରି ମଧ୍ୟ ଆମେ ଆଗକୁ ଉଠିବା ଦରକାର। ପ୍ରତିବନ୍ଧକ ଥିଲେ ବି ମଧ୍ୟ ତା ପ୍ରତି ବହୁତ ହିଂସା ହଉଥିଲେ ମଧ୍ୟ, ପରିବାରରେ ବି ହିଂସା ହଉଛି, ସମାଜରେ ବି ହଉଛି, ତାହା ସତ୍ତ୍ୱେ ବି ଯେଉଁମାନେ ହିଂସା କରୁଛନ୍ତି ତାଙ୍କୁ କଠୋରରୁ କଠୋର ଦଣ୍ଡ ମିଳୁଛି, ମିଳିବ ବି ମଧ୍ୟ ଏବଂ ମିଳିବା ଉଚିତ ବି ମଧ୍ୟ, କିନ୍ତୁ ତାପରେ ବି ମଧ୍ୟ ମହିଳାମାନେ ପୁଣି ଏସିଡ୍ ଆଟାକ୍, ମହିଳା ଆପଣମାନେ ଦେଖିଥିବେ କେତେ ମାନେ ସେମାନେ ଆସିକିରି ମଧ୍ୟ ବହୁତ କିଛି କାମ କରୁଛନ୍ତି, ଆକ୍ସିଡେଣ୍ଟରେ ଗୋଡ କଟି ଯାଇଥିବା ମହିଳାମାନେ ମଧ୍ୟ ଆସିକିରି ଏଭରେଷ୍ଟ ଚଢି ପାରୁଛନ୍ତି। ସେମିତି ଆମର ଝିଅମାନେ ଆପଣ ଦେଖୁଛନ୍ତି କଳ୍ପନା ଚାୱଲା ଠାରୁ ସୁନିତା ୱିଲିୟମ୍ସ ପର୍ଯ୍ୟନ୍ତ ଯାଇକି ସ୍ପେସରେ ରହିକିରି ଆସୁଛନ୍ତି, ଯାହା କିଛି କମ୍ ନୁହଁ। ତେଣୁ ପ୍ରତିଭା

0: सत्वे भी हिंसा सत्वे भी से माने आगुकु बढ़िबा दरकार एवं निजर प्रतिभा को देखेबा दरकार जे कौनसी हिंसा कौनसी प्रतिबंधक प्रतिरोध तांकु अटकै पारिबो नाही।
1: ये जो आत्मविश्वास कथा आपण कहू चंती आमे देखिचु अनेक महिला अछंती जो माने कि तांको मनरे भावी रखिथिबा कथा को केबे सत्तरे परिणत करै परंती नै से परिवार तरफरु कटकणा हो बा समाज तरफरु प्रतिबंधक हो से माने केमिति तांको निज अंतरर आत्मविश्वास को सबुदिन पै बजाय रखि परिबे आउ ताको दृढ भाबरे निज सहित धरि रखि परिबे सेति पै आपण से मानको कोन मंत्र देबे।
0: ମୁଁ ଗୋଟିଏ ମନ୍ତ୍ର ଦେବି ଆପଣଙ୍କ ମାଧ୍ୟମରେ ଯେ ମୁଁ ମହିଳାମାନଙ୍କୁ କହିବି ପ୍ରଥମେ ନିଜ କଥା ବୁଝ, ପରିବାର କଥା ତ ବୁଝୁଛ, ସମାଜକୁ ମଧ୍ୟ ଅବଦାନ ଦଉଛ, କିନ୍ତୁ ନିଜ କଥା ବୁଝ। ନାରୀଟିଏ ସବୁବେଳେ ଅନ୍ୟମାନଙ୍କ ପାଇଁକି କରିଥାଏ, ନିଜ କଥା କେତେବେଳେ ବୁଝେନି। ଖାଇବା ସବା ଶେଷରେ ଖାଇବା, ଅନ୍ୟମାନଙ୍କର ସ୍ୱାସ୍ଥ୍ୟ କଥା ବୁଝିଥିବ, ତା ସ୍ୱାସ୍ଥ୍ୟ କଥା ଅନେକ ସମୟରେ କେହି ପଚାରି ନଥାନ୍ତି। କିନ୍ତୁ ମୁଁ ମହିଳାମାନଙ୍କୁ ଗୋଟିଏ ମନ୍ତ୍ର ଦେବି ଯେ ତୁମ ଖୁସିର ଚାବିକାଠି ତୁମ ହାତରେ ରଖ। ସ୍ୱାମୀ ଏଇଆ କଲେ ମୁଁ ଖୁସି ହେବି, ପୁଅ ଏଇଆ କଲେ ମୁଁ ଖୁସି ହେବି, ଏକଥା ନ କରି ମୁଁ କେଉଁଥରେ ଖୁସି ହେବି ସେଇଟା ମୁଁ କରିବା ଦରକାର। ମୋତେ ଗୀତ ବୋଲିବାକୁ ଭଲ ପାଏ, ମୁଁ ଗୀତ କେମିତି ଆଗକୁ ବଢ଼ିବି ସେଇଟା କରିବି। ମୋତେ ନାଚ କରିବାକୁ ଭଲ ପାଏ, ମୁଁ ନିଶ୍ଚିତ ଭାବରେ ନାଚ ଯାଇକି ଶିଖିବି କି କରିବି। ଆଉ ମୋତେ ସ୍ୱାମୀ ଅମକ ଜାଗାକୁ ନେଇକି ଗଲେ ମୁଁ ଖୁସି ହେବି, ଯଦି ସ୍ୱାମୀ ନ ନେଉଛନ୍ତି ମୁଁ ନିଜେ ଯିବି। ତେଣୁ ନିଜେ ସ୍ୱାବଲମ୍ବୀ ହେବା ଦରକାର, ସ୍ୱାବଲମ୍ବୀ ହେଲେ ଆଉ କାହା ଉପରେ ନିର୍ଭର କରିବାକୁ ରହିବନି। ଆଉ ଗୋଟିଏ ମନ୍ତ୍ର ମୁଁ କହିବି, ନିଜ ଖୁସିର ଚାବିକାଠି ନିଜ ହାତରେ ରହିବା ଦରକାର। ଅର୍ଥାତ୍ ତୁମେ କେମିତି ଖୁସି ହବ, କଣ କଲେ ଖୁସି ହବ, ସେଟା ତୁମେ ନିଜେ କର, କାହାରି ଉପରେ ନିର୍ଭର କରନି କି ପୁଅ କରିବ କି ବୋହୂ କରିବ କି ନାତି କରିବ କି ନାତୁଣୀ କରିବ କି ଝିଅ କରିବ, ନ କରିକିରି ନିଜେ କର। ତୁମକୁ ଯୋଉଟା ଭଲ ଲାଗେ, ଯାହା ଖାଇବାକୁ ଭଲ ଲାଗେ ଖାଅ, ଯାହା ପିନ୍ଧିବାକୁ ଭଲ ଲାଗେ ପିନ୍ଧ, ଯାହା କରିବାକୁ ଭଲ ଲାଗେ କର, କାରଣ କିଛି ଅନୁଚିତ କାମ କରୁନାହ ତୁମେ। ତେଣୁ ନିଜକୁ ଖୁସି କରିବା ପାଇଁ ଯୋଉଟା ଭଲ ଲାଗେ, ତୁମକୁ ଲେଖିବାକୁ ଭଲ ଲାଗେ ଲେଖିକାମାନଙ୍କ ସମାଜରେ ବି ବସ ଲେଖ, ନିଜ ଖୁସିର ଚାବିକାଠି ନିଜ ପାଖରେ ରଖିବା ଦରକାର। ଅନ୍ୟ କାହା ଉପରେ ନିର୍ଭର କରିବା ଉଚିତ ନୁହେଁ ଯେ ଅମକ ଲୋକଟା ଅମକ କଲେ ମୁଁ ଖୁସି ହେବି, ତାହେଲେ ସେ ନ କଲେ ଆମକୁ ଦୁଃଖ ଆସିବ। ତେଣୁ ମୁଁ ଯଦି ମତେ ଏଇଟା ଭଲ ଲାଗେ, ମୁଁ ଏଇଟା କରିବି ନିଜେ।
1: ଆଜ୍ଞା, ନାରୀ ଶିକ୍ଷାର ଲକ୍ଷ୍ୟ କେବଳ ତାର ସ୍ୱାବଲମ୍ବନଶୀଳତା ନୁହେଁ, ବରଂ ଗୋଟିଏ ସଚେତନ ସମାଜ ଗଠନର ମୂଳ ବୋଲି ଆମେ ଅନୁଭବ କରୁଛୁ, କଣ କହିବେ?
0: ନିଶ୍ଚିତ ଭାବରେ ଗୋଟିଏ ନାରୀ କେବଳ ତାର ପରିବାର ପାଇଁକି ନୁହେଁ, ଗୋଟିଏ ସମୃଦ୍ଧ ସମାଜ ଗଠନରେ ତାର ଭୂମିକା ବହୁତ କିଛି ରହିଛି। ମୁଁ ଏଇ କିଛି ସମୟ ପୂର୍ବରୁ ଆପଣଙ୍କୁ କହୁଥିଲି ଯେଉଁ ବିଦୁଷୀ ମହିଳାମାନେ ଥିଲେ, ଝାନ୍ସୀ ରାଣୀ ଲକ୍ଷ୍ମୀବାଈଙ୍କ କଥା ଆପଣ ଦେଖନ୍ତୁ, ଅହଲ୍ୟାବାଇ ହୋଲକରଙ୍କ କଥା ଦେଖନ୍ତୁ, ଶାସନ କରିକି ଦୋହଲେଇ ଦେଇଥିଲେ ସେତେବେଳେ ସମାଜକୁ, ସେ କେତେ ନୂଆ ନୂଆ ସେ ସମୟରେ ଆପଣ ଚିନ୍ତା କରନ୍ତୁ, ଯେତେବେଳେ ସମାଜରେ ଶିକ୍ଷାର ଅଗ୍ରଗତି ନଥିଲା ସେ ସମୟରେ ଶାସନ କରିକି ସେ ଏତେ ସୁଶାସନ କରିଥିଲେ। ଆପଣ ଇନ୍ଦୋର ଯିବେ, ଦେଖିବେ ଅହଲ୍ୟାବାଇ ହୋଲକରଙ୍କର ଯେଉଁ ଦୁର୍ଗ ରହିଛି, ଯେଉଁ ଶିକ୍ଷା ପ୍ରଣାଳୀ, ଯେଉଁ ସହରର ଯେଉଁ ଉନ୍ନତିକରଣ ହେଇଛି, ସୋମନାଥ ମହାଦେବଙ୍କର ମନ୍ଦିର ଯେଉଁ ରହିଛି, ସବୁ ଗଠନ କରିଥିଲେ, ସବୁ କରିଥିଲେ। ଆମ ସଂସ୍କୃତି ପରମ୍ପରା ଶାସନ ସବୁ କ୍ଷେତ୍ରରେ ଅବଦାନ ରହିଛି ମହିଳାମାନଙ୍କର। ତେଣୁ କେବଳ ପରିବାର ନୁହେଁ, ସମାଜରେ ନାରୀମାନେ ସବୁକିଛି ସମ୍ଭବ କରିପାରନ୍ତି। ସେ ଯୁଗରେ କରୁଥିଲେ ତ ଆଜିକାର ଯୁଗରେ କାହିଁ ନ କରିପାରିବେ, ସବୁକିଛି କରିପାରିବେ ନାରୀମାନେ।
1: ଆଜ୍ଞା, ଆଗାମୀ ପିଢ଼ିକୁ ନାରୀ ଶିକ୍ଷା ଆଉ ସମାଜ ଗଠନ ପ୍ରତି ଅଧିକ ଆଗ୍ରହୀ କରିବା ପାଇଁ କଣ ସବୁ ପଦକ୍ଷେପ ନେବା ଜରୁରୀ ବୋଲି କହିବେ?
0: ମୁଁ ତ କହିବି ନାରୀଟିଏ ନିଜେ ସଂସ୍କାରୀ ହେବା ସହିତ ନିଜର ଝିଅ ବା ଯେଉଁମାନେ ଅଛନ୍ତି ଘରେ ପ୍ରଥମ ସଂସ୍କାର ଶିଖେଇବା ଦରକାର। ଆମର ସଂସ୍କୃତି କ'ଣ, ଆମର ପରମ୍ପରା କ'ଣ, ଆମର ମୂଲ୍ୟବୋଧ କ'ଣ, ଏଗୁଡ଼ିକ ସେ ଶିଖେଇବ। ତାପରେ ଦ୍ୱିତୀୟ କଥା ହେଲା ସେ ଆର୍ଥିକ ଭାବରେ ଝିଅଟିଏ କେମିତି ନିଜ ଗୋଡ଼ରେ ନିଜେ ସ୍ୱାବଲମ୍ବୀ ହେଇପାରିବ। ଝିଅଟିଏ ପାଠ ପଢ଼ିକିରି ନିଜ ଗୋଡ଼ରେ ଆଗ ଛିଡ଼ା ହେଲା ପରେ ଦ୍ୱିତୀୟରେ ତାକୁ ବାହାଘର କଥା ଚିନ୍ତା କରିକିରି ବାହାଘର ଦେବା ଦରକାର। ଆଗାମୀ ପିଢ଼ିକୁ ସେଇ ବାର୍ତ୍ତା ସେମାନେ ଦେବେ, ତାଙ୍କ ଝିଅମାନଙ୍କୁ ସେଇ ବାର୍ତ୍ତା ସେମାନେ ଦେବେ ଯେ ମୁଁ ମୋ ଝିଅଟିକୁ ପାଠ ପଢ଼େଇକି ନିଜ ଗୋଡ଼ରେ ଆଗ ଛିଡ଼ା କରେଇବି, ତାପରେ ଯାଇକି ବାହା କରେଇବି।
1: ଆଜ୍ଞା, ନାରୀ ଶିକ୍ଷାର ଗୁରୁତ୍ୱ ଆଜି ଏ ସମ୍ପର୍କରେ ଆମେ ଖୁବ୍ ସୁନ୍ଦର ଆଲୋଚନା ଟିକେ କଲୁ। ତେବେ ଶେଷରେ ଆପଣଙ୍କୁ ଶୁଣୁଥିବା ଆମର ଶ୍ରୋତା ଭଉଣୀମାନଙ୍କୁ ଏଇ ପରିପ୍ରେକ୍ଷୀରେ ଆପଣ କଣ କହିବାକୁ ଚାହିଁବେ?
0: ମୁଁ ତ କହିବି ସବୁ ଭଉଣୀମାନେ ନିଜକୁ ଆଗ ଭଲ ପାଇବା ଶିଖ, ନିଜକୁ ଭଲ ପାଇଲେ ତୁମେ ଅନ୍ୟମାନଙ୍କୁ ଭଲ ପାଇପାରିବ। ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନିବା ପାଇଁକି ଚେଷ୍ଟା କର ଏବଂ ତାକୁ ପରିପ୍ରକାଶ କରିବା ପାଇଁକି ଚେଷ୍ଟା କରନ୍ତୁ, ତାହେଲେ ଯାଇକିରି ଆପଣ ନିଜେ ଖୁସି ରହିବେ, ସମାଜକୁ ଖୁସି କରିପାରିବେ, ପରିବାରକୁ ଖୁସି କରିପାରିବେ। ଏଇସବୁ ଭିତରେ ପ୍ରଥମେ ନିଜେ ଶିକ୍ଷିତ ହେବା ଏବଂ ଆମର ପିଲାଛୁଆଙ୍କୁ, ଆମର ଯିଏ ଝିଅ ଅଛି ସେମାନଙ୍କୁ ଆମେ କହିବା ଶିକ୍ଷାଟା ପ୍ରଥମ, ଆମେ ପ୍ରଥମେ ଶିକ୍ଷିତ ହେବା ଏବଂ ଆମ ଭିତରେ ଥିବା ପ୍ରତିଭାକୁ ଆମେ ସେଇ ଶିକ୍ଷାକୁ ମାଧ୍ୟମ କରିକି ଆଗକୁ ବଢ଼ିବା ପାଇଁ ଆମେ ଚେଷ୍ଟା କରିବା।
1: ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ ଆଉ ଆମର ଏଇ ଯୋଉ ଆଲୋଚନାର ବିଷୟ ରହିଥିଲା ସମାଜ ଗଠନରେ ନାରୀ ଶିକ୍ଷା, ଏ ସମ୍ପର୍କରେ ଖୁବ୍ ସୁନ୍ଦର ଆଲୋଚନାରେ ଆମ ସହିତ ଅଂଶଗ୍ରହଣ କଲେ। ଆପଣଙ୍କ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ନମସ୍କାର।
0: ନମସ୍କାର।
1: ଶୁଣୁଥିଲେ ଆଲୋଚନା ସମାଜ ଗଠନରେ ନାରୀ ଶିକ୍ଷା, ଆଲୋଚନା କରିଥିଲେ ଡକ୍ଟର ସୁରେଖା ସୁନ୍ଦରୀ ସ୍ୱାଇଁ।

ଭଉଣୀ ଆଜି ତ ସମୟ ହୋଇଯାଇଛି ଆମର ଆଜିର କାର୍ଯ୍ୟକ୍ରମ। ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍ 753001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

ആകാശവാണി. ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ପଞ୍ଚମ ସେମିକନ୍ ଇଣ୍ଡିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ଟିକସ ସମ୍ବନ୍ଧୀୟ ପ୍ରସ୍ତାବ ଉପସ୍ଥାପନ ସମୟରେ ଦେଶର ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱ. ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ. ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ ଦୁଇଦିନିଆ ଭୁଟାନ ଗସ୍ତ ଏବଂ ଆନ୍ତର୍ଜାତିକ ଜଳସୀମାରେ ଭାରତୀୟ ନୌସେନା ସହ ପାକିସ୍ତାନର ଆଚରଣକୁ ଦୃଢ଼ ନିନ୍ଦା କରିଛି ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ନୂଆଦିଲ୍ଲୀର ଯଶୋଭୂମିଠାରେ ପଞ୍ଚମ ସେମିକନ୍ ଇଣ୍ଡିଆ 2026କୁ ଉଦ୍ଘାଟନ କରିବେ। ଏହି ତିନିଦିନିଆ ସମ୍ମିଳନୀ ଏକ ପ୍ରମୁଖ ମଞ୍ଚ ଭାବରେ କାର୍ଯ୍ୟ କରିବ, ଯାହା ମିଳିତ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ନବସୃଜନକୁ ତ୍ୱରାନ୍ୱିତ କରିବା, ଉତ୍ପାଦନ କ୍ଷମତାକୁ ସୁଦୃଢ଼ କରିବା, ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏବଂ ଭବିଷ୍ୟତ ପାଇଁ ଦକ୍ଷ ପ୍ରତିଭା ବିକାଶ କରିବା ଲାଗି ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଏବଂ ଇଲେକ୍ଟ୍ରୋନିକ୍ସ ବ୍ୟବସ୍ଥାକୁ ମଜବୁତ କରିବ। ଏହି କାର୍ଯ୍ୟକ୍ରମରେ 600ରୁ ଅଧିକ ପ୍ରଦର୍ଶକ, 30 ଅନ୍ତର୍ଜାତୀୟ କମ୍ପାନୀ ଏବଂ 40ରୁ ଅଧିକ ଦେଶର ପ୍ରତିନିଧି ସାମିଲ ହେବେ। ଏହି ପ୍ରଦର୍ଶନୀରେ 6ଟି ଦେଶର ପାଭିଲିୟନ, 12ଟି ରାଜ୍ୟ ସରକାରଙ୍କ ପାଭିଲିୟନ ଏବଂ ଷ୍ଟାର୍ଟଅପ୍ ପାଇଁ ଏକ ସ୍ୱତନ୍ତ୍ର ପାଭିଲିୟନ ରହିବ। ସେମିକନ୍ ଇଣ୍ଡିଆ ହେଉଛି ଭାରତର ପ୍ରମୁଖ ସେମିକଣ୍ଡକ୍ଟର ସମ୍ମିଳନୀ, ଯାହାକୁ ଭାରତ ସେମିକଣ୍ଡକ୍ଟର ମିଶନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ସେମି ଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମରେ ସେମିକଣ୍ଡକ୍ଟର ଉତ୍ପାଦନ ଏବଂ ପ୍ରଯୁକ୍ତିବିଦ୍ୟା ସହିତ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ର ଉପରେ ବହୁବିଧ ଆଲୋଚନା ଓ ରଣନୀତିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ। ଟିକସ ସମ୍ବନ୍ଧୀୟ ପ୍ରସ୍ତାବଗୁଡ଼ିକରେ ହ୍ରାସ, ରିହାତି ଓ ଛାଡ଼ କରିବା ଦାବି ମଧ୍ୟରେ ଦେଶର ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱ ଦେଇଛନ୍ତି। ଆଜି ବେଙ୍ଗାଲୁରୁଠାରେ ଇଣ୍ଟରନ୍ୟାସନାଲ୍ ଟ୍ୟାକ୍ସ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ନ୍ୟୁ ଏଜ୍ ଟ୍ୟାକ୍ସେସନ୍ ଶୀର୍ଷକ ଦୁଇଦିନିଆ ସମ୍ମିଳନୀ ଅବସରରେ ସେ ଏହା କହିଛନ୍ତି। ଶିକ୍ଷାବିତ୍, ଗବେଷକ ଏବଂ ନୀତି ନିର୍ଦ୍ଧାରକଙ୍କୁ ସ୍ୱାଧୀନ ଟିକସ ନୀତି ଗବେଷଣା ସମୟରେ ଏହି ଦୃଷ୍ଟିକୋଣକୁ ଗୁରୁତ୍ୱ ଦେବାକୁ ଅର୍ଥମନ୍ତ୍ରୀ କହିଛନ୍ତି। ଏହାଦ୍ୱାରା ବିଭିନ୍ନ ପ୍ରକାର ସୃଷ୍ଟ ଆହ୍ୱାନର ସମାଧାନ ସମ୍ଭବ ହୋଇପାରିବ। ଆଗାମୀ 2 ଦଶନ୍ଧି ପର୍ଯ୍ୟନ୍ତ ଭାରତ ପାଇଁ ପ୍ରସ୍ତୁତ ହେବାକୁ ଥିବା ଟିକସ ବ୍ୟବସ୍ଥା ସମ୍ପର୍କରେ ରୂପରେଖ ପ୍ରସ୍ତୁତ କରିବାକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କ୍ଷେତ୍ରରେ ଏହି ଦୃଷ୍ଟିକୋଣ

ସହାୟକ ହୋଇପାରିବ। ଉତ୍ତମ ଟିକସ ନୀତି ପ୍ରସ୍ତୁତିରେ ସମସ୍ତ ଦିଗକୁ ଦୃଷ୍ଟି ଦେବାକୁ ଅର୍ଥମନ୍ତ୍ରୀ ପରାମର୍ଶ ଦେଇଛନ୍ତି, ଫଳରେ କରଦାତା, ବାଣିଜ୍ୟ କ୍ଷେତ୍ର ଏବଂ ରାଜକୋଷ ସମାନ ଭାବେ କାର୍ଯ୍ୟକ୍ଷମ ହୋଇପାରିବେ। ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରକାର ୟୁପିଆଇ କାରବାର ପାଇଁ ଶୁଳ୍କ ଦେବାକୁ ପଡ଼ିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏପରିକି କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ବାଣିଜ୍ୟ ରିହାତି ହାର ଢାଞ୍ଚାରେ ଅନ୍ତର୍ଭୁକ୍ତ କାରବାର ପାଇଁ 2000 ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ନେଣଦେଣ ନିଃଶୁଳ୍କ ରହିବ। ଅର୍ଥ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସମସ୍ତ ପ୍ରକାର ବ୍ୟକ୍ତିଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ 96% କାରବାର ଶୁଳ୍କ ବିହୀନ ହେବ। ବାଣିଜ୍ୟ ରିହାତି ହାର ବ୍ୟବସ୍ଥା 2000 ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ପାଇଁ ଲାଗୁ କରାଯିବ। ଭାରତୀୟ ଜାତୀୟ ପେମେଣ୍ଟସ୍ ନିଗମ ସ୍ପଷ୍ଟ କରିଛି, କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟିକ କାରବାର ଉପରେ ସଂଶୋଧିତ ୟୁପିଆଇ ବାଣିଜ୍ୟ ରିହାତି ହାର ବ୍ୟବସ୍ଥା ପ୍ରଚଳନ କରାଯାଉଛି। ଆସନ୍ତା ମାସ 15 ତାରିଖରୁ ଏହା କାର୍ଯ୍ୟକାରୀ ହେବ। ଉପଭୋକ୍ତାଙ୍କ ପାଇଁ ୟୁପିଆଇ କାରବାର ସମ୍ପୂର୍ଣ୍ଣ ମାଗଣା ରହିବ। ବାଣିଜ୍ୟ ରିହାତି ହାର ଅଧୀନରେ 2000 ଟଙ୍କାରୁ ଅଧିକ ବ୍ୟକ୍ତିଙ୍କଠାରୁ ବ୍ୟବସାୟିକ କାରବାର ପାଇଁ 0.4% ଶୁଳ୍କ ଲାଗୁ ହେବ। ତେବେ 75,000 ଟଙ୍କା କିମ୍ବା ତାଠାରୁ ଅଧିକ ପ୍ରତ୍ୟେକ ମୂଲ୍ୟର କାରବାର ପାଇଁ ବାଣିଜ୍ୟ ରିହାତି ହାର ଶୁଳ୍କ 300 ଟଙ୍କା ମଧ୍ୟରେ ସୀମିତ ରହିବ। ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ଏହି ଅଭିଯାନ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହିତ କରିବା ଅଭିଯାନର ମୂଳ ଲକ୍ଷ୍ୟ। ଏହାଦ୍ୱାରା ପୁନଃ ସଂଯୋଜିତ ଅର୍ଥନୀତି ଓ ବର୍ଜ୍ୟବସ୍ତୁରୁ ଆୟ ସାଧନର ମାର୍ଗ ଉନ୍ମୁକ୍ତ ହୋଇପାରିବ। ସ୍ୱଚ୍ଛତାରେ ସହଭାଗୀ, ସ୍ୱଚ୍ଛ ଭାରତ, ବିକଶିତ ଭାରତ ଏବଂ ସ୍ୱଚ୍ଛ ଓ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୂହିକ ଅଂଶଗ୍ରହଣ ତଥା ସହଭାଗୀ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। 2017 ଆରମ୍ଭ ହୋଇଥିବା ସ୍ୱଚ୍ଛତା ହିଁ ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ଆସନ୍ତା ମାସ 2 ତାରିଖ ଗାନ୍ଧି ଜୟନ୍ତୀ ଅବସରରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ଦ୍ୱାରା ସାର୍ବଜନୀନ କ୍ଷେତ୍ରରେ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯିବ। ଏକ୍ ପେଡ୍ ମା କେ ନାମ ପଦକ୍ଷେପ ଅଧୀନରେ ଚାରା ରୋପଣକୁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂରଣ ଅବସରରେ ଆସନ୍ତା ମାସ 7 ତାରିଖରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜିଠାରୁ 2 ଦିନିଆ ଭୁଟାନ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ଭୁଟାନର ପ୍ରତିପକ୍ଷ ଲିଓନ୍ ପୋ ଡିଏନ୍ ଡୁଙ୍ଗଲିଆଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେ ଭୁଟାନର ମହାରାଜାଙ୍କୁ ସାକ୍ଷାତ କରି ଆତିଥ୍ୟ ଗ୍ରହଣ କରିବା ସହ ଭୁଟାନର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଡକ୍ଟର ଜୟଶଙ୍କରଙ୍କର ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶ ମଧ୍ୟରେ ନିବିଡ଼ ବନ୍ଧୁତା ଓ ସହଯୋଗକୁ ଅଧିକ ମଜବୁତ କରିବା। ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ଧୀର ସେଟ୍ ଆଜିଠାରୁ 18 ତାରିଖ ପର୍ଯ୍ୟନ୍ତ ରୁଷକୁ ଏକ ସରକାରୀ ଗସ୍ତରେ ଯାଉଛନ୍ତି। ଏହି 3 ଦିନିଆ ଗସ୍ତ କାଳରେ ଜେନେରାଲ ସେଟ୍ ରୁଷ ସ୍ଥଳସେନାର କମାଣ୍ଡର ଇନ୍ ଚିଫ୍ କର୍ଣ୍ଣେଲ ଜେନେରାଲ ଆନ୍ଦ୍ରେଇ ନିକୋଲାଭିଚ୍ ମୋର୍ଦେଭିଜିଙ୍କ ସହ ସାମରିକ ସହଯୋଗ ଓ ପ୍ରଶିକ୍ଷଣ ସହିତ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ସେଠାରେ ତାଙ୍କୁ ଔପଚାରିକ ଭାବେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ଏବଂ ସେ ମସ୍କୋସ୍ଥିତ ଟୁମ୍ ଅଫ୍ ଦି ଅନ୍ନୋନ୍ ସୋଲଜର୍ଠାରେ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ସେନା ମୁଖ୍ୟ ଜେନେରାଲ ସେଟ୍ ମସ୍କୋସ୍ଥିତ ଜାତୀୟ ପ୍ରତିରକ୍ଷା କଣ୍ଟ୍ରୋଲ ସେଣ୍ଟର ମଧ୍ୟ ପରିଦର୍ଶନ କରିବେ। ଏହା ସହିତ ରୁଷ ପ୍ରତିରକ୍ଷା ଉପମନ୍ତ୍ରୀ ସର୍ଗେଇ ଭିଚ୍ ଉସ୍ମାକୋଭ୍ଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଜେନେରାଲ ସେଟ୍ ମଧ୍ୟ ଆଲୋଚନା କରିବେ। ବାୟୁମଣ୍ଡଳରେ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। 1994 ଜାତିସଂଘ ମହାସଭା ଓଜନ ସ୍ତର ସୁରକ୍ଷା ପାଇଁ ଗ୍ରହଣ କରିଥିବା ଐତିହାସିକ ମଣ୍ଟ୍ରିଲ ମାର୍ଗଦର୍ଶିକାକୁ ସ୍ମରଣ କରି ପ୍ରତିବର୍ଷ ସେପ୍ଟେମ୍ବର 16 ତାରିଖରେ ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ଏକ ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ। ବୈଜ୍ଞାନିକ ଗବେଷଣା ଏବଂ ଓଜନ ସ୍ତରକୁ ସଂରକ୍ଷଣ କରିବା ସହ ଜଳବାୟୁ ସୁରକ୍ଷା ଉପରେ ଗୁରୁତ୍ୱ ପ୍ରଦାନର ଲକ୍ଷ୍ୟ ନେଇ ଆଜି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ବିଶ୍ୱ ଓଜନ ଦିବସ ଅବସରରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି, ଓଜନ ସ୍ତର ହେଉଛି କ୍ଷତିକାରକ ଅତି ବାଇଗଣୀ ରଶ୍ମି ବିରୁଦ୍ଧରେ ଏକ ସୁରକ୍ଷା କବଚ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ କହିଛନ୍ତି, ଓଜନ ସ୍ତରର ସୁରକ୍ଷା ନିଜ ଘରୁ ହିଁ ଆରମ୍ଭ ହୋଇଥାଏ। ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ତାପମାତ୍ରାକୁ 24 ଡିଗ୍ରୀ ସେଲସିୟସ୍ ରଖିବା ସହ ଉଚ୍ଚମାନର ଉପକରଣ ବ୍ୟବହାର କରିବା ଭଳି ପଦକ୍ଷେପ ନିଆଗଲେ ଅଙ୍ଗାରକ ନିର୍ଗମନକୁ ହ୍ରାସ କରାଯାଇପାରିବ। ଶ୍ରୀ ସିଂ କହିଛନ୍ତି, ଓଜନ ସ୍ତରର ସଂରକ୍ଷଣର ମାନବ ସ୍ୱାସ୍ଥ୍ୟ, ଜୈବ ବିବିଧତା ଏବଂ ଜଳବାୟୁ ସ୍ଥିରତାକୁ ସୁରକ୍ଷିତ ରଖିଥାଏ।
ନେପାଳର ଉତ୍ତର ପଶ୍ଚିମ ମୁଗୁ ଜିଲ୍ଲାରେ

0: ଆଜି ସକାଳେ 3 ଘଣ୍ଟା ମଧ୍ୟରେ 2ଟି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନେପାଳର ଜାତୀୟ ଭୂକମ୍ପ ନିରୀକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ର ଅନୁଯାୟୀ ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ 4.5 ଥିବାବେଳେ ପରେ 4.2 ତୀବ୍ରତା ବିଶିଷ୍ଟ ଆଉ ଏକ ଝଟକା ଲାଗିଥିଲା। ଏହି 2ଟି ଯାକ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ମୁଗୁ ଜିଲ୍ଲାର କାଲାଇ। ଗତ ଅଗଷ୍ଟ 26 ତାରିଖରେ ଭୟଙ୍କର ଆକସ୍ମିକ ବନ୍ୟା ବିପତ୍ତିରୁ ମୁକୁଳି ପାରିନଥିବା ନେପାଳରେ ଭୂକମ୍ପ ଅନୁଭୂତ ହୋଇଥିଲେ କୌଣସି କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ। ସୂଚନାଯୋଗ୍ୟ, ନେପାଳ ବନ୍ୟାରେ ଅଦ୍ୟାବଧି 1403 ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏବେ ବି 4099 ଜଣ ନିଖୋଜ ଅଛନ୍ତି। ଆନ୍ତର୍ଜାତିକ ଜଳସୀମାରେ ଭାରତୀୟ ନୌସେନାର ଏକ ୟୁନିଟ୍ ସହ ପାକିସ୍ତାନ ନୌସେନା ପକ୍ଷରୁ ଆଦର୍ଶ ପ୍ରଦର୍ଶନ ଆଚରଣକୁ ଭାରତ ଦୃଢ଼ ନିନ୍ଦା କରିଛି। ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନର ଚାର୍ଜଡି ଆଫେୟାର୍ସକୁ ବୈଦେଶିକ ମନ୍ତ୍ରଣାଳୟ ସମନ ଜାରି କରି ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଛି। ମନ୍ତ୍ରଣାଳୟ କହିଛି, ଯଦିଓ ଏଭଳି ଆଚରଣରେ କୌଣସି ବୃହତ କ୍ଷତି ଘଟିନାହିଁ, ତଥାପି ଏହା ଦୁଇ ଦେଶ ମଧ୍ୟରେ ରହିଥିବା ଚୁକ୍ତିନାମାର ସିଧାସଳଖ ଉଲ୍ଲଂଘନ କରୁଛି। 1991 ଏପ୍ରିଲ ମାସରେ ଦୁଇ ଦେଶ ମଧ୍ୟରେ ସାମରିକ ଅଭ୍ୟାସ ତଥା ସୈନ୍ୟ ଗତିବିଧି ଉପରେ ପାରସ୍ପରିକ ପୂର୍ବ ସୂଚନା ଆଦାନ ପ୍ରଦାନ ନେଇ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଭବିଷ୍ୟତରେ ଏଭଳି ଆଚରଣରୁ ଦୂରେଇ ରହିବାକୁ ପାକିସ୍ତାନକୁ କୁହାଯାଇଛି। ଖେଳ ଖବର କ୍ରିକେଟ୍। ଭାରତ ଆଫଗାନିସ୍ତାନ T20 ଅନ୍ତର୍ଜାତୀୟ କ୍ରିକେଟ୍ ପୁରୁଷ ବର୍ଗ ସିରିଜ୍ର ଗତକାଲିର ଦ୍ୱିତୀୟ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ନୂଆଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ଆଫଗାନିସ୍ତାନକୁ 7 ୱିକେଟ୍ରେ ପରାସ୍ତ କରିଛି। ନୂଆଦିଲ୍ଲୀରେ ଆସନ୍ତାକାଲି 5ମ ସେମିକନ୍ ଇଣ୍ଡିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଟିକସ ସମ୍ବନ୍ଧୀୟ ପ୍ରସ୍ତାବ ଉପସ୍ଥାପନ ସମୟରେ ଦେଶର ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀଙ୍କ ଗୁରୁତ୍ୱ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ସ୍ୱଚ୍ଛତା ହିଁ ସେବା 2026 ଅଭିଯାନ। ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଆଜିଠାରୁ 2ଦିନିଆ ଭୁଟାନ ଗସ୍ତ ଏବଂ ଆନ୍ତର୍ଜାତିକ ଜଳସୀମାରେ ଭାରତୀୟ ନୌସେନା ସହ ପାକିସ୍ତାନର ଆଚରଣକୁ ଦୃଢ଼ ନିନ୍ଦା କରିଛି ଭାରତ। ସମ୍ବାଦ ଶେଷ ହେଲା।
1: This is Akashwani, and I'm Lalima Aneja Dang with the Midday News. The headlines. Finance Minister Nirmala Sitharaman calls for mature tax policy debate, keeping national interest first. India lodges strong protest with Pakistan over unacceptable conduct of Pakistani naval units, leading to naval collision in international waters. India Electric Mobility Index 2025 announced by Niti Aayog. Delhi emerges top performer in adopting electric mobility, followed by Maharashtra and Karnataka. Saudi Arabia says it intercepted Houthi drone near Mecca, warns of measures against further attacks. Houthis deny targeting the city. And forecast of heavy rainfall over Haryana, Chandigarh, Punjab, Delhi and some parts of northeast today. Union Finance Minister Nirmala Sitharaman has stressed that tax-related proposals to the government must keep the nation first over and above seeking rate reduction, exemption or concessions. She was speaking at the inaugural of 2 days conference on New Age Taxation organized by the International Tax Research and Analysis Foundation in Bengaluru today. The minister called upon the academics, researchers and think tanks to make independent tax policy research a regular part of public discourse that can be examined, challenged and improved.
2: The question should not only be what should my sector get in this year's budget, but the larger question should be what kind of a tax system should India have over the next 2 decades as we move towards Viksit Bharat 2047. That requires better tax policy research and wherever possible offers a workable alternative. For decades, reforms in India, especially tax reforms, have been incremental by design. However, when you look back and put the reform measures together by this government, our government, you would feel the scale, the direction and the speed of the reform express.
1: New Zealand's parliament has passed legislation to implement its free trade agreement with India, paving the way for significant reductions in tariffs and expanded trade between the two countries. The legislation was approved by a vote of 93-29 with support from the opposition Labour Party. New Zealand Trade Minister Todd McClay said the agreement would deliver immediate and substantial

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସମ୍ବଲପୁରଠାରେ ଅତ୍ୟାଧୁନିକ ଡପ୍ଲର ୱେଦର ରାଡାର ଷ୍ଟେସନକୁ ଆଜି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଦେଶବ୍ୟାପୀ ଆସନ୍ତାକାଲିଠାରୁ ଆରମ୍ଭ ହେବ ସେବା ସଂକଳ୍ପ ଅଭିଯାନ। ଘରେ ଘରେ ଦୀପ ପ୍ରଜ୍ୱଳନ ପାଇଁ ଅନୁରୋଧ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସାହସିକତା ସେନା ମେଡାଲ ପୁରସ୍କାର ପ୍ରାପ୍ତଙ୍କ ପାଇଁ ଆଜୀବନ ଟ୍ରେନ୍ ଯାତ୍ରା ହେବ ମାଗଣା। ସୁଭଦ୍ରା ଯୋଜନା ଆସନ୍ତାକାଲି ପୂରଣ କରୁଛି 2 ବର୍ଷ। ରାଜ୍ୟର ବିଭିନ୍ନ ସ୍ଥାନରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଏବଂ ଓଜନ ସ୍ତରର ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଦିବସ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲିକରି ପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ NCERT।

ଶୁଣିଲେ ପ୍ରାୟୋଜକ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତିଗୀତର କାର୍ଯ୍ୟକ୍ରମ। ଭକ୍ତିଗୀତର ପ୍ରଥମ କଣ୍ଠଶିଳ୍ପୀ ସୁବାସ ଦାସ, ଗୀତ ରଚନା ଅଲେଖ ବିଶ୍ୱାଳ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ।

0: ଅଛି ଇନକ୍ୟୁବେସନ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତା ମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
3: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ, 21 ସେପ୍ଟେମ୍ବର 2026।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
4: ସଶକ୍ତ ମହିଳା, ସମୃଦ୍ଧ ଓଡିଶା।
0: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଭକ୍ତି ଗୀତର କାର୍ଯ୍ୟକ୍ରମ। ଭକ୍ତି ଗୀତର ପ୍ରଥମ କଣ୍ଠଶିଳ୍ପୀ ସୁଭାଷ ଦାସ, ଗୀତ ରଚନା ଅଲେଖ ବିଶ୍ୱାଳ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁଭାଷ ଦାସ ଏବଂ ଅରବିନ୍ଦ ମୁଦୁଲି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ।

ଶ୍ରୋତାବନ୍ଧୁ ନମସ୍କାର। ଶ୍ରୀକ୍ଷେତ୍ର ହେଉଛି ଶ୍ରୀଜଗନ୍ନାଥଙ୍କର ବିଜୟସ୍ଥଳୀ, ଚାରିଧାମରୁ ଗୋଟିଏ ଧାମ। ଏହାର ପବିତ୍ରତା, ଏହାର ପାଣି, ପବନ, ଏହାର ମାଟି ସବୁଠାରେ ବିଦ୍ୟମାନ। ସେଥିପାଇଁ ଏହି ଶ୍ରୀକ୍ଷେତ୍ରର ମର୍ଯ୍ୟାଦାକୁ ରଖିବା ପାଇଁ ସଦାସର୍ବଦା ଚେଷ୍ଟିତ ପୁରୀବାସୀ, ଓଡ଼ିଶା ଏବଂ ଭାରତ ସରକାର ମଧ୍ୟ। ଭାରତ ସରକାରଙ୍କର ସ୍ୱଚ୍ଛ ଭାରତ ଅଭିଯାନ, ଏହି ଶ୍ରୀକ୍ଷେତ୍ରର ସ୍ୱଚ୍ଛତା ବଜାୟ ରଖିବା ପାଇଁ ସଦାସର୍ବଦା ସରକାର ଚେଷ୍ଟା କରୁଛନ୍ତି।

0: ପରିପ୍ରେକ୍ଷୀରେ ପୁରୀ ମଧ୍ୟ ଗୋଟିଏ ସ୍ୱଚ୍ଛ ଆଇକନିକ ସିଟିର ମର୍ଯ୍ୟାଦା ପାଇଛି। ଏ କ୍ଷେତ୍ରରେ ଓଡ଼ିଶା ସରକାରଙ୍କର ୱାଟକୋ ଡିପାର୍ଟମେଣ୍ଟ ମଧ୍ୟ ଦାୟିତ୍ୱ ନେଇଛି। ପୁରୀରେ ବର୍ଜ୍ୟ ଜଳ ସୁପରିଚାଳନା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନେଇ ଆସିଛି। ସେ ସମ୍ପର୍କରେ ଆଜି ସୂଚନା ଦେବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ୱାଟକୋର ଜେନେରାଲ ମ୍ୟାନେଜର ତଥା ସୁପରିନଟେଣ୍ଡେଣ୍ଟ ଇଞ୍ଜିନିୟର ଶ୍ରୀ ବିକ୍ରମ ରାଉତ ମହାଶୟ ଏବଂ ୱାଟକୋର ଆସିଷ୍ଟାଣ୍ଟ ଇଞ୍ଜିନିୟର କମ୍ ଆସିଷ୍ଟାଣ୍ଟ ମ୍ୟାନେଜର ଶ୍ରୀ ଶ୍ରୀଧର ଘଡ଼େଇ ସାର। ସାର, କାର୍ଯ୍ୟକ୍ରମକୁ ଆପଣ ଉଭୟଙ୍କୁ ସ୍ୱାଗତ।
1: ନମସ୍କାର।
2: ଆଜ୍ଞା ନମସ୍କାର।
0: ଏଇ ଯୋଉ ଅଣ୍ଡରଗ୍ରାଉଣ୍ଡ ସ୍ୱେରେଜ ବ୍ୟବସ୍ଥା ପୁରୀରେ, ଏ ବ୍ୟବସ୍ଥା କଣ ଦୃଷ୍ଟିରେ ରଖି, ଚିନ୍ତାଧାରା ରଖି ସରକାର ଏ ବ୍ୟବସ୍ଥା ଆରମ୍ଭ କଲେ ଏବଂ ଏଇଟା ଆଗକୁ କେତେ ଦୂର ଆଗେଇଛି ସେ ସମ୍ପର୍କରେ ଟିକେ ସମ୍ୟକ ସୂଚନା ଆମକୁ ପ୍ରଦାନ କରନ୍ତୁ।
1: ପୁରୀରେ ଆମେ ୱେଷ୍ଟ ୱାଟରକୁ ୱାଟକୋ ଦ୍ୱାରା ଡିଲ୍ କରାଯାଉଛି। ୱେଷ୍ଟ ୱାଟର ରିଲେଟେଡ୍ ଆମେ ସ୍ୱେରେଜ ଲାଇନ୍ ପଡ଼ିଛି, ସବୁ ଗଳି ସହର ପୁରୀର ମ୍ୟୁନିସିପାଲିଟି ଅଞ୍ଚଳ ବିଭିନ୍ନ ଏରିଆରେ ସ୍ୱେରେଜ ଲାଇନ୍ ପଡ଼ିଛି। ଆଉ ସ୍ୱେରେଜ ଲାଇନ୍ ମାଧ୍ୟମରେ ଆମର ଟଏଲେଟ୍ ୱେଷ୍ଟ କୁ ଆମେ କ୍ୟାରି କରୁଛୁ, ତାକୁ ନେଇକି ଆମର ମଙ୍ଗଳାଘାଟରେ ଗୋଟେ 15 MLE ର ଏସ୍ଟିପି ଅଛି, ଯୋଉଟା ସ୍ୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ। ସେଇ ଟ୍ରିଟମେଣ୍ଟ ୟୁନିଟ୍ ଟ୍ରିଟ କରିକି ଆମେ ନିୟର ବାଇ ୱାଟର ବଡିଜ୍ କୁ ଡିସ୍ଚାର୍ଜ କରୁଛୁ। ଆକର୍ଡିଂ ଟୁ ଷ୍ଟେଟ୍ ପଲ୍ୟୁସନ୍ କଣ୍ଟ୍ରୋଲ ବୋର୍ଡ ଯୋଉ ନର୍ମ ଅଛି, ସେ ନର୍ମ କୁ ଆଧାର କରିକି ଆମେ ସେଠି ଛାଡୁଛୁ।
0: ତେବେ ଏଇଟା ପୁରୀ ମ୍ୟୁନିସିପାଲିଟିର ପ୍ରତ୍ୟେକ ଅଞ୍ଚଳକୁ ଆପଣ କଭର କରିଛନ୍ତି?
1: ନାଇଁ, ଟିଲ୍ ଟୁଡେ ଆଉ କିଛି ଅଞ୍ଚଳ ରହିଯାଇଛି। ସେଇ ଅଞ୍ଚଳ 100% କଭରେଜ ପାଇଁ ବର୍ତ୍ତମାନ ଆମେ ଆମର ହେଡ୍ ଅଫିସ ତରଫରୁ ଗୋଟେ RFP ଦ୍ୱାରା ସିଲେକ୍ଟେଡ୍ ସାହାଯ୍ୟ କନସଲ୍ଟାନ୍ସି, ସେ ବର୍ତ୍ତମାନ ସର୍ଭେ ସାର ସାରି ଦେଇଛି। DPR ପ୍ରିପାରେସନ ଫାଇନାଲ ଷ୍ଟେଜରେ ଅଛି। ୱାନ୍ସ DPR ପ୍ରିପେୟାର ହେଇଗଲା ପରେ, ତାକୁ ଆପ୍ରୁଭ ହେଲା ପରେ, ତାକୁ ଆମେ ଟେଣ୍ଡରିଂ ଷ୍ଟେଜରେ ଯିବୁ ଆଣ୍ଡ 100% ସ୍ୱେରେଜ ସିଟି ହବ, କଭର କରିବୁ। ତତ୍ ସହିତ ଆଉ ଟ୍ରିଟମେଣ୍ଟ ୟୁନିଟକୁ ଆଉ ଏନହାନ୍ସ କରିବୁ ତାର କାପାସିଟି।
0: ପାଣି ଯୋଉ ଟ୍ରିଟ ହେଲା ପରେ ମଙ୍ଗଳା ନଦୀକୁ ସେଟା ଛାଡି ଦଉଛନ୍ତି, ସେ ପାଣିଟା ସେ ନଦୀ ପାଣିକୁ ଦୂଷିତ କରୁନି ତ?
1: ସେଇ ଲେବୁଲ ଟ୍ରିଟମେଣ୍ଟ କରାଯାଉଛି, ଯୋଉଟାକି ଷ୍ଟେଟ୍ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଯୋଉ ନର୍ମ ରଖିଛି BOD below 30, ତାକୁ ଆମେ ନର୍ମ କୁ ଟ୍ରିଟମେଣ୍ଟ କରି ଆମେ ଛାଡୁଛୁ।
0: ବର୍ତ୍ତମାନ ଯୋଉ ସ୍ୱେରେଜ ଯୋଉ ସବୁ ଅଞ୍ଚଳରେ ଅଛି, ସେମାନେ ଯୋଉ କନେକ୍ସନ ଦଉଛନ୍ତି, ସେଇଟାର କଣ କିଛି ମାନ ଅଛି ଯେ ମନେକର ଅଧିକ ଯିଏ ଛାଡୁଛି ସେ ଅଧିକ ପଇସା ଦବ, କି କମ ଯିଏ ଛାଡୁଛି କମ ଦବ, ସେଥିପାଇଁ କିଛି ଭାଗ ଅଛି?
3: ହଁ, ଆମର ସେପାରେଟ ଅଛି, ଡୋମେଷ୍ଟିକ ଯେ କଞ୍ଜୁମର ଆଉ କମର୍ସିଆଲ କଞ୍ଜୁମର ହିସାବରେ କାଟାଗୋରି ଅଛି, ଆଉ ପାଇପ ଲାଇନ ହିସାବରେ ବି ଅଛି। ମନେକର ପାଇପ ଲାଇନ 4 ଇଞ୍ଚିଆ ଆପଣ ପକେଇବେ, କନେକ୍ସନ ଦେବେ, ତାହେଲେ ଆମ ଆପଣଙ୍କୁ ମାନେ 50 ଟଙ୍କା ଚାର୍ଜେସ ଆସିବ
0: ପର୍ ମନ୍ଥ
3: ଆସିବ। ଆଉ ଯଦି ଆପଣ ତାଠାରୁ ଅଧିକ ପକଉଛନ୍ତି, 6 ଇଞ୍ଚିଆ ପକଉଛନ୍ତି, ତାହେଲେ ଆପଣଙ୍କୁ 200 ଟଙ୍କା ଦେବାକୁ ପଡିବ। ସେଇଭଳିଆ ଆପଣଙ୍କର ଯଦି ମାନେ କମର୍ସିଆଲ କାଟାଗୋରି ସେଇଭଳି ବି, ତେଣୁ ଯଦି 4 ଇଞ୍ଚିଆ ପକେଇବେ ତାଙ୍କୁ 200 ଟଙ୍କା ଦେବାକୁ ପଡିବ, ଯଦି 6 ଇଞ୍ଚିଆ ପକେଇବେ ତାଙ୍କୁ 500 ଟଙ୍କା ଦେବାକୁ ପଡିବ।
0: ଆଚ୍ଛା, ସେ ଯୋଉ କନେକ୍ସନ ଦିଆହବ, ଡାଇରେକ୍ଟ ସେମାନେ କନେକ୍ସନ ଦେଇପାରିବେ, ଏମିତି କିଛି ଅଛି କି କିଛି ନିୟମ ଅଛି ତାଙ୍କ ପାଇଁ?
1: ସେମାନେ ଡାଇରେକ୍ଟ କନେକ୍ସନ ଦେଇପାରିବେ।
0: ଆଚ୍ଛା,
1: କନେକ୍ସନ ପାଇଁ ଆମକୁ ତାର ଫର୍ମ ଇନ୍ସପେକ୍ସନ ଅଫିସରେ, ଯେମିତି ୱାଟର ସପ୍ଲାଇ କନେକ୍ସନ ନିଆଯାଉଛି ସେମିତି ତାର ଗୋଟେ ଫର୍ମ ଅଛି, ଆପ୍ଲାଏ କଲେ ଆମେ କନେକ୍ସନ ଦେବୁ।
3: ସେଥିପାଇଁ ଏବେ ଆମେ ପ୍ରାୟ ଦେଖିବେ ଆମର ବହୁତ ଗୁଡ଼ାଏ ଏଇ ଯୋଉ ସଲିଡ୍ ୱେଷ୍ଟ ଆସୁଛି କମର୍ସିଆଲ ବିଲ୍ଡିଂରୁ, ତେଣୁ ବର୍ତ୍ତମାନ ଆମେ ଗଭର୍ଣ୍ଣମେଣ୍ଟର ଇନ୍ସଟ୍ରକ୍ସନରେ ଆମେ ସମସ୍ତଙ୍କର ବିଲ୍ଡିଂର ଗୋଟେ IC ଚାମ୍ବର କରୁଛୁ, ଇନ୍ସପେକ୍ସନ ଚାମ୍ବର, ଯାହାଦ୍ୱାରା କି ସେ ଯଦି କିଛି ୱେଷ୍ଟ ଆସେ ତା ପ୍ରିମିସେସରେ ବା ତାରି ବାଉଣ୍ଡରୀ ପାଖରେ ଆମେ କରୁଛୁ, ସେଥିରେ ତାଙ୍କର ମାନେ ଗୋଟେ ଜାଲି ଲାଗିଛି, ସେ ଜାଲିରେ ରହିଯିବ, ରହିଲେ ତାଙ୍କର ମେଣ୍ଟେନାନ୍ସ ତାଙ୍କ ଦ୍ୱାରା ହିଁ ହବ, ତାଙ୍କ ସୁଇପର ମେଣ୍ଟେନାନ୍ସ କରିବ ବିଲ୍ଡିଂର, ତେଣୁ ସେଥିପାଇଁ ସେଫ୍ ରହିବ।
0: ଯେମିତି ସେଇଟା ଆସିବା ଦ୍ୱାରା ପବ୍ଲିକ ସ୍ୱେରେଜ ବ୍ୟବସ୍ଥାଟା
3: ବାଧାପ୍ରାପ୍ତ ନ ହବ।
1: ଚୋକିଂର ମୁଖ୍ୟ କାରଣ ବେଳେବେଳେ ଯୋଉ ସ୍ୱେରେଜ ଓଭରଫ୍ଲୋ ହଉଛି, ତାର ମୁଖ୍ୟ କାରଣ ହଉଛି ସ୍ୱେରେଜ ଲାଇନ୍ ଜାମ୍ ହଉଛି। ଜାମ୍ର ମୁଖ୍ୟ କାରଣ ହଉଛି ସାନିଟାରୀ ପ୍ୟାଡ୍ ହଉ, କିମ୍ବା ଆମେ କ୍ଲିନିଂ ବେଳେ ଲୁଗା ପାଉଛୁ, ସିମେଣ୍ଟ ଅଖା ପାଉଛୁ, ତା ଦେହରେ କିଏ ଇଟା ଗୋଡ଼ି ବାଲି ବି ନେଇକି ପକେଇ ଦଉଛନ୍ତି, କିଛି ସିଆଣ୍ଡ ୱେଷ୍ଟ ବି ନେଇକି ପକେଇ ଦଉଛନ୍ତି ଚାମ୍ବର ଭିତରେ, ଯାହାଫଳରେ ଚୋକିଂ ହଉଛି। ସେ ଲୋକମାନଙ୍କୁ ସେତିକି ଆୱାର ହବାକୁ ପଡିବ, ନାଇଁ ଏଇଟା ହଉଛି ସମୂହ କାମ, ଆ ଦ୍ୱାରା ସମସ୍ତେ ଆମେ ପୁରୀ ସିଟିବାସୀ ଆ ଦ୍ୱାରା ଉପକୃତ ହଉଛୁ, ତେଣୁକରି ଆମେ ସଲିଡ୍ ୱେଷ୍ଟ କୁ ତା ଭିତରେ ପକେଇବା ନାହିଁ। ସଲିଡ୍ ୱେଷ୍ଟ ପାଇଁ ମ୍ୟୁନିସିପାଲିଟି ତରଫରୁ ତାର ଗାଡି ଯାଉଛି, ତେଣୁକରି ଆପଣ ସଫେଇ ଗାଡିରେ ଦିଅନ୍ତୁ, ଏତିକି ଆମର ଅନୁରୋଧ ରହିବ। ଆପଣ ସଲିଡ୍ ୱେଷ୍ଟ ଗୁଡାକୁ ଆପଣ ମ୍ୟୁନିସିପାଲିଟି ଗାଡିକି ଦିଅନ୍ତୁ, ଆଉ ଟଏଲେଟ୍ ୱେଷ୍ଟ ଲିକ୍ୱିଡ୍ ୱେଷ୍ଟ ଟାକୁ ଆପଣ ଆମର ସ୍ୱେରେଜ ଲାଇନ୍ କୁ ଯିବାକୁ ଦିଅନ୍ତୁ।
0: ଏଇଟା ଗୋଟେ ଭଲ ବ୍ୟବସ୍ଥା। ଯଦି କୌଣସି ଜାଗାରେ ଏଭଳି କିଛି ଚୋକ୍ ହୁଏ ବା ଓଭରଫ୍ଲୋ ହୁଏ, ଏମାନେ ୱାଟକୋ ଡିପାର୍ଟମେଣ୍ଟକୁ କହିବେ ଆଉ ଗାଡ଼ି ଆସିକିରି ସଫା କରିବ, ଏଥିପାଇଁ କିଛି ଚାର୍ଜେସ୍ ଅଛି?
1: ନୋ, ଯୋଉ ଲାଇନ୍ ଆମେ ସ୍ଟୋରେଜ୍ ଲାଇନ୍ ଆମେ ପକେଇଛୁ ତାର କ୍ଲିନିଂ ପାଇଁ ଆମ ପାଖରେ ଅଥରାଇଜ୍ ଏଜେନ୍ସିକୁ ଦିଆଯାଇଛି।
0: ଆଚ୍ଛା,
1: ସେମାନେ ଅଥରାଇଜ୍ ଏଜେନ୍ସି ଥ୍ରୁ ଟେଣ୍ଡର ମାଧ୍ୟମରେ।

0: ନେଇଛନ୍ତି ସେମାନେ ତାଙ୍କର 24/7 ମ୍ୟାନ୍ ପାୱାର ରଖିଛନ୍ତି। ଯେତେବେଳେ ଯୋଉଠି ଓଭରଫ୍ଲୋ ଆସିଲା ଆମକୁ କମ୍ପ୍ଲେନ୍ ଆସିଲା ଆମେ ଇମିଡିଏଟଲି ତାଙ୍କୁ ଆଲର୍ଟ କରୁ, ଯାହାଫଳରେ ସେମାନେ ଯାଇକି ତାଙ୍କର ମେସିନାରୀ ଇକ୍ୱିପମେଣ୍ଟ ଲଗାଇ ତାକୁ କ୍ଲିନ୍ କରନ୍ତି।
1: ହଁ, ସେଥିପାଇଁ ଆମର ଗୋଟେ କମ୍ପ୍ଲେନ୍ ନମ୍ବର ବି ଅଛି ପୁରୀ ଟାଉନ ପାଇଁ। ସୋରେଜ କମ୍ପ୍ଲେନ୍ ହେଲେ ଆପଣ 9776706655 ନମ୍ବରରେ କମ୍ପ୍ଲେନ୍ ଦେଇପାରିବେ।
2: ଏଇ ନମ୍ବରରେ କମ୍ପ୍ଲେନ୍ କଲେ ସେ ତାଙ୍କର ଅଞ୍ଚଳ ଜାଗା କହିଲେ ଗାଡ଼ି ଯାଇ ପହଞ୍ଚିବ ଏବଂ ସେଇଟା ଇମିଡିଏଟଲି ସଫା ରହିବ। ଏଇ ଯୋଉ ସ୍ୱରେଜ ବ୍ୟବସ୍ଥା ରଥଯାତ୍ରାରେ କିଭଳି ଭାବରେ ଆପଣମାନଙ୍କ ପାଇଁ ଗୋଟେ ଚ୍ୟାଲେଞ୍ଜ ହେଇକି ଆସେ?
0: ରଥଯାତ୍ରା ପୂର୍ବରୁ ବଡ଼ଦାଣ୍ଡ ରଥ ମନ୍ଦିରକୁ ଲାଗିକି ଯୋଉ ଯିବା ଗଳି ସବୁ ଗଳିକି ଆମେ 2 ମାସ ପୂର୍ବରୁ ଆମେ ଥରୋ କ୍ଲିନିଂ କରୁ। ଆମେ ଲାଇନ କୁ କ୍ଲିନ୍ କରୁ। ଆମର ଯେତେ ସବୁ ଇଣ୍ଟରମିଡିଏଟ ପମ୍ପିଂ ଷ୍ଟେସନ ଅଛି ସେଇ ପମ୍ପିଂ ଷ୍ଟେସନ ରୁ ମଧ୍ୟ ସ୍ୟାଣ୍ଡ କ୍ଲିନିଂ କରୁ, ଆଉ ତାର ଇଲେକ୍ଟ୍ରିକାଲ ଇକ୍ୱିପମେଣ୍ଟକୁ ତାର ପମ୍ପିଂ ସିଷ୍ଟମକୁ ଆମେ ଅପଡେଟ୍ କରୁ, ଯାହାଫଳରେ ରଥ ଟାଇମଟାକୁ ଆମେ ଇଜିଲି ଆରାମସେ ମ୍ୟାନେଜ୍ କରିପାରୁ। ସୁରେଜ ଆଉଟା ଆମେ ଏସ୍ଟିପି କରୁଛୁ, ଏସ୍ଟିପି ଯୋଉ କରୁଛୁ ସେଟା
2: ଏସ୍ଟିପି
0: ସ୍ୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ଯୋଉ ବର୍ତ୍ତମାନ ଆମେ 40 MLD ର ଗୋଟେ ନୂଆ ସ୍ୱେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କରିବୁ, ତା ଦେହରେ ଆମେ ରିୟୁଜ୍ ଅଫ୍ ୱାଟର ରଖିଛୁ କନସେପ୍ଟ, ଯାହାଫଳରେ ସେ ପାଣିକୁ ଆମେ କନଷ୍ଟ୍ରକ୍ସନ ସେ ପାଣିକୁ ଆମେ ଗାର୍ଡେନିଂ ପର୍ପଜରେ ୟୁଜ୍ କରିପାରିବୁ। ତା ସହିତ ଆମେ କିଛି ରେଭିନ୍ୟୁ ମଧ୍ୟ ତା ଦେହରୁ ଆମେ ଜେନେରେଟ୍ କରିବୁ।
2: ଯଦି କିଛି ଲୋକ ତା ସହିତ ଆସୋସିଏଟେଡ୍ ହେଲେ ଏମ୍ପ୍ଲୟମେଣ୍ଟ ବି ବଢିବ।
0: ବ୍ୟୁଟିଫୁଲ ଥିଙ୍ଗ। ତା ଦେହରେ ବି ଆମର ଯୋଉ ସ୍ଲଜ୍ ରୁ ଆମେ ମ୍ୟାନୁଆଲ ବି ର ବ୍ୟବସ୍ଥା କରିବା ପାଇଁ ବି ଯୋଜନା ଅଛି।
2: ରିଟର୍ନ ଦେଇପାରିବ କିନ୍ତୁ ତାକୁ ପ୍ରପରଲି କରାଯିବା ଦରକାର, ସେଥିପାଇଁ ୱାଟକୋ ରେସ୍ପନ୍ସିବିଲିଟି ନେଇଛି ଏବଂ ତାକୁ ସୁପରିଚାଳନା କରୁଛି ଏବଂ ଆଜି ପର୍ଯ୍ୟନ୍ତ ପୁରୀ ସହରବାସୀ ସେମିତି କିଛି ସମସ୍ୟା ଦେଖିନାହାନ୍ତି ଏବଂ ଯେତେବେଳେ ବି ସମସ୍ୟା ଆସିଛି ସମାଧାନ କରିଛନ୍ତି। ସେଥିପାଇଁ ୱାଟକୋ ଡିପାର୍ଟମେଣ୍ଟ ପୁରୀବାସୀଙ୍କ ତରଫରୁ ଆକାଶବାଣୀ ମାଧ୍ୟମରେ ବହୁତ ବହୁତ ଧନ୍ୟବାଦ। ତେବେ ଯାଉ ଯାଉ ୱାଟକୋ ଡିପାର୍ଟମେଣ୍ଟ ତରଫରୁ ଆପଣ ପୁରୀରେ ସ୍ୱେରେଜ ବ୍ୟବସ୍ଥାର ସୁବ୍ୟବସ୍ଥିତ କରିବା ପାଇଁ କଣ ସୂଚନା ଦେବେ?
0: ଆମର ସ୍ୱେରେଜର କନେକ୍ସନ ଯେଉଁମାନେ ନେଇଛନ୍ତି ଦୟାକରି ସେମାନେ ତା ଦେହରେ କିଛି ସଲିଡ୍ ୱେଷ୍ଟକୁ ଛାଡ଼ନ୍ତୁ ନାହିଁ, ଓନ୍ଲି ଲିକ୍ୱିଡ୍ ୱେଷ୍ଟ ପାଇଁ ଏ ସିଷ୍ଟମ ବନା ହେଇଛି। ସଲିଡ୍ ୱେଷ୍ଟ ପାଇଁ ମ୍ୟୁନିସିପାଲିଟିର ଯୋଉ ସଫେଇ ଗାଡ଼ି ଆସୁଛି ସେମାନେ ସେ ୱେଷ୍ଟ କଲେକ୍ଟ କରିବେ, ଓନ୍ଲି ଲିକ୍ୱିଡ୍ ୱେଷ୍ଟ ପାଇଁ ଆମର ସିଷ୍ଟମ ତିଆରି ହେଇଛି, ଦୟାକରି ଏହାକୁ ପାଳନ କରନ୍ତୁ। ଆଉ ହୋଟେଲ ମାନେ ନେଇଛନ୍ତି ସେମାନେ ବି ତାଙ୍କର କିଚେନ୍ ୱେଷ୍ଟକୁ ଅଲଗା ଦିଅନ୍ତୁ, ବଟ୍ ତାଙ୍କର ଟଏଲେଟ୍ ୱେଷ୍ଟକୁ ଆମର ସ୍ୱରେଜ ଲାଇନ୍ରେ ଦିଅନ୍ତୁ, ଯାହାଫଳରେ ଚୋକିଂ ହେବାର ସମ୍ଭାବନା ବହୁତ କମିଯିବ। ତତ୍ସହିତ ଆହୁରି ସୁନ୍ଦର ଭାବେ ସିଟିଟାକୁ ଆମେ ଆହୁରି ପରିଚାଳନା କରିପାରିବୁ,
2: ପବିତ୍ର ପୁରୀ ଗର୍ବ ଆମରି ହେଇ ରହିବ। ତ ଆପଣଙ୍କର ସୁଚିନ୍ତିତ ମତାମତ ଏବଂ ଆପଣଙ୍କର ମୂଲ୍ୟବାନ ସମୟ ଆକାଶବାଣୀକୁ ଦେଇଥିବାରୁ ଆକାଶବାଣୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛୁ, ନମସ୍କାର।
0: ନମସ୍କାର।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏଁ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ପିଲାଟା ପାଣିଆ ଝାଡ଼ା ହେଇ ଏତେ ସରିହେଲାଣି, ତାକୁ ଟିକେ ORS ଦେଇନ ତାହେଲେ ଆପଣମାନେ ମନେ ରଖନ୍ତୁ, ଶିଶୁକୁ ତରଳ ଝାଡ଼ା ହେଲେ ତା ଶରୀରର ଜଳୀୟ ଅଂଶ କମିଯାଏ ଏବଂ ଦେହ ଶୁଖିଲା ହେଇଯାଏ। ପିଲାଟା ଶରୀର ନିସ୍ତେଜ ହେଇଯାଏ, ଆଖି ଭିତରକୁ ପଶିଯାଏ ଏବଂ ଚମଡ଼ା ଧୁକୁଡ଼ା ହେଇଯାଏ। ଏହି ପରିସ୍ଥିତିରେ ଶିଶୁକୁ ORS ମିଶା ପାଣି ଦିଅନ୍ତୁ, ଏହା ପ୍ରସ୍ତୁତ ହେବାର 24 ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଏଥିସହିତ ଜିଙ୍କ ବଟିକା ମଧ୍ୟ 14 ଦିନ ପର୍ଯ୍ୟନ୍ତ ଦିଅନ୍ତୁ।

0: ଧନଜୀବନ ସୁରକ୍ଷା ଓ ଜଳସେଚନ ପାଇଁ ଡପ୍ଲର ରାଡାରର ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ମେକ୍ ଇନ୍ ଇଣ୍ଡିଆ ଡପ୍ଲର ପାଣିପାଗ ରାଡାରର ଶୁଭାରମ୍ଭ କରିବା ସହ ପ୍ରାୟ 960 କୋଟି ଟଙ୍କାର 50 ବିକାଶମୂଳକ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି 24 ଘଣ୍ଟା କାର୍ଯ୍ୟକ୍ଷମ ହେବାର ଦକ୍ଷତା ରଖିଥିବା ଏହି ରାଡାର 250 କିଲୋମିଟର ପରିଧି ମଧ୍ୟରେ ଠିକ୍ ତଥ୍ୟ ଏବଂ 450 କିଲୋମିଟର ପର୍ଯ୍ୟନ୍ତ ପାଣିପାଗର ଗତିବିଧି ଅନୁଧ୍ୟାନ କରିପାରିବ। ଏହାଦ୍ୱାରା ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ା, ଅନୁଗୁଳ, କଳାହାଣ୍ଡି, କେନ୍ଦୁଝର ଏବଂ ଢେଙ୍କାନାଳ ଆଦି 13 ଜିଲ୍ଲା ସହ ଛତିଶଗଡ଼ ଓ ଝାଡ଼ଖଣ୍ଡର କିଛି ଅଞ୍ଚଳ ଉପକୃତ ହେବ। ପ୍ରାକ୍ ମୌସୁମୀ ଝଡ଼ବର୍ଷା, ବଜ୍ରପାତ ଓ କୁଆପଥର ବର୍ଷାର ଆଗୁଆ ସୂଚନା ମିଳିବା ପରେ ବରଗଡ଼ ସମେତ ସମଗ୍ର ମହାନଦୀ ଅବବାହିକାର ଚାଷୀମାନେ ବିଶେଷ ଉପକୃତ ହେବେ। ଏଥିସହିତ ବିଦ୍ୟୁତ୍, ଶିଳ୍ପ, ପରିବହନ, ଗ୍ରିଡ୍ ଅପରେସନ୍ କ୍ଷେତ୍ରରେ ଏହା ଏକ ସତର୍କତାମୂଳକ ପଦକ୍ଷେପ ନେବାରେ ସାହାଯ୍ୟ କରିବ। ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର, ପୁରୀରେ ମଧ୍ୟ ଡପ୍ଲର ରାଡାର ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ 76ତମ ଜନ୍ମଦିବସ ଅବସରରେ ମାସେ ବ୍ୟାପୀ ସେବା ସଂକଳ୍ପ ଅଭିଯାନ, ଆଶୀର୍ବାଦର ଦୀପ ଏବଂ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଯୋଗଦେଇ କହିଛନ୍ତି, ଦେଶରେ ଆଉ 40 ଡପ୍ଲର ରାଡାର ସ୍ଥାପନ କରାଯିବ, ଫଳରେ ସମଗ୍ର ଓଡ଼ିଶାର କୋଣ ଅନୁକୋଣ ପାଇଁ ଠିକ୍ ପାଣିପାଗ ଆକଳନ କରାଯାଇପାରିବ। ଜଳବାୟୁ ସହନଶୀଳ ରାଜ୍ୟ ଭାବେ ଓଡ଼ିଶାର ଏହି ନୂତନ ଅଭିଜ୍ଞ ସମସ୍ତଙ୍କ ପାଇଁ ଗର୍ବର ବିଷୟ ହେବ ବୋଲି ଶ୍ରୀ ସିଂହ କହିଛନ୍ତି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ରାଜ୍ୟସଭା ସାଂସଦ ମନମୋହନ ସାମଲ ଏବଂ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲା କଣ୍ଟିଲୋର ନୀଳମାଧବ ପୀଠ ଅନ୍ତର୍ଗତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ସନ୍ଥ ଶିରୋମଣି ଗୁରୁ ରବିଦାସଙ୍କ 650ତମ ଜୟନ୍ତୀ ଅବସରରେ ଏକ ସାଧୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସମରସ ସଂକଳ୍ପ ଅଭିଯାନ ଅନ୍ତର୍ଗତ କଳସ ବନ୍ଦନ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୁରୀ ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ଋଷି ପଞ୍ଚମୀ ବ୍ରତ ନୀତି ସହ ଦାହଲୀଳା ପ୍ରସ୍ତାବ ନୀତି ପାଳିତ ହେବ। ସ୍ୱୟଂ ମହାଲକ୍ଷ୍ମୀ ଏହି ଋଷି ପଞ୍ଚମୀ ବ୍ରତ ପାଳନ କରିଥାନ୍ତି ବୋଲି ବିଶ୍ୱାସ ଥିବାରୁ ଶ୍ରୀମନ୍ଦିରରେ ଏଥିପାଇଁ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ଲୀଳା କ୍ରମରେ ଆଜି ସନ୍ଧ୍ୟା ଧୂପ ନୀତି ବଢ଼ିବା ପରେ ଦାହଲୀଳା ପ୍ରସ୍ତାବ ନୀତି ପାଳିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗଣେଶ ମୂର୍ତ୍ତି ବିସର୍ଜନ ବେଳେ 11 ଜଣଙ୍କର ପ୍ରାଣହାନୀ ଘଟିଛି। ଭଦ୍ରକର ଚାନ୍ଦବାଲିରେ ଜଣେ, ସୁନ୍ଦରଗଡ଼ର ବୀରମୃତ୍ରପୁରରେ 3 ଜଣ, ଗଞ୍ଜାମ ଆସିକାରେ 2, ଜଗତସିଂହପୁରରେ 4 ଓ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡିରେ ପାଣିରେ ବୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ପାଣିପାଗ ଉତ୍ତର ଥାଇଲାଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ଶନିବାର ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପରବର୍ତ୍ତୀ 3-4 ଦିନ ମଧ୍ୟରେ ଏହା ଉତ୍ତର ପଶ୍ଚିମ ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳମୁହାଁ ହେବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟରେ ଆଜିଠାରୁ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 26 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଅଧୀନରେ ମାସିକ ବେତନ ସୀମା 25,000 ଟଙ୍କା ବୃଦ୍ଧିକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ 1 ମାସ ପର୍ଯ୍ୟନ୍ତ ସେବା ସଂକଳ୍ପ ଅଭିଯାନ। ଘରେ ଘରେ ଦୀପ ପ୍ରଜ୍ୱଳନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ନିବେଦନ। 2024 ବର୍ଷ ପାଇଁ ଦାଦାସାହେବ ଫାଲ୍କେ ପୁରସ୍କାର ପାଇବେ କିମ୍ବଦନ୍ତୀ କନ୍ନଡ଼ ଅଭିନେତା ଅନନ୍ତ ନାୟକ। ସମ୍ବଲପୁରରେ 960 କୋଟି ଟଙ୍କାର 50 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। କହିଲେ ଆଗାମୀ ଦିନରେ ବାଲେଶ୍ୱର, ଭୁବନେଶ୍ୱର ଓ ପୁରୀରେ ସ୍ଥାପନ ହେବ ଡପ୍ଲର ରାଡାର ଏବଂ ଉତ୍ତର ଆଣ୍ଡାମାନ ସାଗରରେ ଆସନ୍ତା ଶନିବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ପୃଥିବୀରେ ଜୀବଜଗତର ସ୍ଥାୟିତ୍ୱକୁ ସୁରକ୍ଷିତ ରଖିବାରେ ବାୟୁମଣ୍ଡଳରେ ଓଜନ ସ୍ତର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସୂର୍ଯ୍ୟରଶ୍ମିରୁ ପୃଥିବୀକୁ ଆସୁଥିବା କ୍ଷତିକାରକ ଅତି ବାଇଗଣୀ ରଶ୍ମିରୁ ଏହା ପୃଥିବୀକୁ ସୁରକ୍ଷା ପ୍ରଦାନ କରିଥାଏ। ଓଜନ ସ୍ତର ପୃଥିବୀକୁ

ଆଚ୍ଛାଦିତ କରି ରଖିଥାଏ। ଖୁବ୍ ପତଳା ଏକ ଗ୍ୟାସୀୟ ଆସ୍ତରଣ ଭାବେ ବାୟୁମଣ୍ଡଳର ଷ୍ଟ୍ରାଟୋସ୍ଫିୟରରେ ପୃଥିବୀ ପୃଷ୍ଠରୁ ପ୍ରାୟ 15-35 କିଲୋମିଟର ଉଚ୍ଚତାରେ ଓଜନ ସ୍ତର ରହିଛି, ଫଳରେ ମଣିଷ ଏବଂ ସମସ୍ତ ଜୀବଜଗତ ଏହି କ୍ଷତିକାରକ ରଶ୍ମି ପ୍ରଭାବରୁ ସୁରକ୍ଷିତ ରହିପାରନ୍ତି। ଫରାସୀ ପଦାର୍ଥ ବିଜ୍ଞାନୀ ଚାର୍ଲସ୍ ଫ୍ୟାବ୍ରି ଏବଂ ହେନ୍ରି ବୁଇସନ୍ 1913 ଓଜନ ସ୍ତର ଆବିଷ୍କାର କରିଥିଲେ। ମିଳିତ ଗବେଷଣାରୁ ଏହି ସ୍ତର କ୍ଷତିକାରକ ଅତିବାଇଗଣୀ ରଶ୍ମି ଅବଶୋଷଣ କରିନେଉଥିବା ସେମାନେ ଜାଣିବାକୁ ପାଇଥିଲେ। ତେବେ ପ୍ରକୃତି ଉପରେ ମଣିଷର ଅତ୍ୟାଚାର ଏବଂ ଅତ୍ୟାଧୁନିକ ଜୀବନଶୈଳୀରୁ ନିର୍ଗତ ବହୁବିଧ ରସାୟନ ଯୋଗୁଁ ଓଜନ ସ୍ତର ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ସେଥିରେ ଛିଦ୍ର ହୋଇଥିବାର ବୈଜ୍ଞାନିକମାନେ କହିଛନ୍ତି। ଓଜନ ସ୍ତରରେ ଛିଦ୍ର ହେବା ବିଶ୍ୱ ତଥା ସମଗ୍ର ମାନବ ଜାତିର ଭବିଷ୍ୟତ ପାଇଁ କିପରି କ୍ଷତିକାରକ ତାହା ଜାଣିବା ପରେ ପ୍ରତିବର୍ଷ ସେପ୍ଟେମ୍ବର 16 ଓଜନ ସ୍ତରର ସଂରକ୍ଷଣ ପାଇଁ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବିଶ୍ୱ ଓଜନ ଦିବସ ପାଳନ କରାଯାଉଛି। 1994 ଜାତିସଂଘ ମହାସଭା ଓଜନ ସ୍ତରର ସୁରକ୍ଷା ପାଇଁ ହୋଇଥିବା ଐତିହାସିକ ମଣ୍ଟ୍ରିଲ୍ ପ୍ରୋଟୋକଲ୍କୁ ସ୍ମରଣୀୟ ରଖିବା ପାଇଁ ଏହି ଦିନଟିକୁ ସ୍ଥିର କରିଥିଲା। 1987 ଆଜିର ଦିନରେ ହିଁ କାନାଡ଼ାର ମଣ୍ଟ୍ରିଲ୍ ସହରରେ ବିଶ୍ୱର ବିଭିନ୍ନ ଦେଶ ଓଜନ ସ୍ତରର ସୁରକ୍ଷା ପାଇଁ କାମ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ମଣ୍ଟ୍ରିଲ୍ ପ୍ରୋଟୋକଲ୍ରେ ସ୍ୱାକ୍ଷର କରିଥିଲେ। 1980 ଓଜନ ଗର୍ତ୍ତ ଠାବ କରାଯାଇଥିଲା। ଶିଳ୍ପାୟନ ଓ ଆଧୁନିକୀକରଣ ଯୋଗୁଁ ବାୟୁମଣ୍ଡଳରେ ସୃଷ୍ଟି ହେଉଥିବା ବିଭିନ୍ନ ବିଷାକ୍ତ ଗ୍ୟାସ୍ ଓଜନ ସ୍ତର କ୍ରମଶଃ କ୍ଷୟ କରିବାରେ ଲାଗିଛି, ଫଳରେ ସୂର୍ଯ୍ୟଙ୍କର ଅତି ବାଇଗଣୀ ରଶ୍ମି ଓଜନ ସ୍ତରକୁ ଭେଦ କରି ପୃଥିବୀ ଉପରେ ସିଧାସଳଖ ପଡ଼ିବାର ସଙ୍କଟ ସୃଷ୍ଟି ହୋଇଛି, ଯାହା ଚର୍ମକର୍କଟ ରୋଗର ମୁଖ୍ୟ କାରଣ ପାଲଟିଛି। ଓଜନ ସ୍ତରକୁ ନଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କେତେକ କ୍ଷତିକାରକ ପଦାର୍ଥର ନିର୍ଗମନ ପର୍ଯ୍ୟାୟକ୍ରମେ ଶେଷ କରିବା ଏବଂ ଏହି ସ୍ତରର ସୁରକ୍ଷା ପାଇଁ ମଣ୍ଟ୍ରିଲ୍ ପ୍ରୋଟୋକଲ୍ ପରି ଅନ୍ତର୍ଜାତୀୟ ଚୁକ୍ତି କରାଯାଇଛି। 1987 ସେପ୍ଟେମ୍ବର 16 ଏହି ଚୁକ୍ତି ପାଇଁ ସହମତି ପ୍ରକାଶ ପାଇଥିଲା ଏବଂ 1998 ଜାନୁଆରୀ 1 ଏହାକୁ ଲାଗୁ କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ଓଜନ ଦିବସର ପ୍ରସଙ୍ଗ ରହିଛି ଏକ ଶୀତଳ ଗ୍ରହ ପାଇଁ ବିଶ୍ୱସ୍ତରୀୟ ପଦକ୍ଷେପ। ସାମ୍ପ୍ରତିକ ସମୟରେ ଭବିଷ୍ୟତ ପିଢ଼ିର ସୁରକ୍ଷା ପାଇଁ ପରିବେଶ ଅନୁକୂଳ ପଦକ୍ଷେପର ଆବଶ୍ୟକତା ଯଥେଷ୍ଟ ପରିମାଣରେ ବୃଦ୍ଧି ପାଇଛି। ତାପମାତ୍ରାରେ ଅହେତୁକ ବୃଦ୍ଧି ଯୋଗୁଁ ବିଶ୍ୱସ୍ତରରେ ଫ୍ରିଜ୍, ଏୟାର କଣ୍ଡିସନର ଆଦି ଶୀତଳତା ପ୍ରଦାନ କରୁଥିବା ବ୍ୟବସ୍ଥାର ଉପଯୋଗ ବଢ଼ୁଛି, ଯାହା ତାପମାତ୍ରାକୁ ଆହୁରି ବଢ଼ାଇ ଚାଲିଥିବା ଏକ ଆକଳନରୁ ଜଣାପଡ଼ିଛି। ବିଶ୍ୱର ଏକ ଅଗ୍ରଣୀ ଦେଶ ଭାବେ ଭାରତ ମଣ୍ଟ୍ରିଲ୍ ପ୍ରୋଟୋକଲ୍କୁ କାର୍ଯ୍ୟକାରୀ କରିବାରେ ମଧ୍ୟ ଆଗୁଆ ରହିଛି। ପରିବେଶ ପାଇଁ ଜୀବନଶୈଳୀ ବା ମିଶନ ଲାଇଫ୍କୁ ମଧ୍ୟ ଅଗ୍ରାଧିକାର ଦିଆଯାଉଛି। ଦେଶର ନାଗରିକମାନଙ୍କୁ ପରିବେଶ ସଚେତନ ଜୀବନଶୈଳୀ ଆପଣାଇବାକୁ ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହିତ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ସମସ୍ତଙ୍କୁ ଚାରାରୋପଣ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ପୃଥିବୀ ମାତାର ସୁରକ୍ଷା ପାଇଁ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ସମଗ୍ର ଦେଶରେ ଏହି ଆହ୍ୱାନ ଏକ ଜନ ଆନ୍ଦୋଳନରେ ପରିଣତ ହେଉଛି। ଏକ ବିଶ୍ୱସ୍ତରୀୟ ମଡେଲରୁ ଜଣାପଡ଼ିଛି ଯେ 2030 ସୁଦ୍ଧା ମଣ୍ଟ୍ରିଲ୍ ମାର୍ଗଦର୍ଶିକାର ସଫଳ କାର୍ଯ୍ୟକାରିତା ଦ୍ୱାରା ପ୍ରତିବର୍ଷ ପ୍ରାୟ 2 ଲକ୍ଷ ଲୋକଙ୍କୁ ଚର୍ମକର୍କଟରୁ ସୁରକ୍ଷିତ ରଖାଯାଇପାରିବ। ସମସ୍ତ ପ୍ରକାର ବୈଜ୍ଞାନିକ ଅନୁଶୀଳନ, ସରକାରୀ ପଦକ୍ଷେପ ସତ୍ତ୍ୱେ ମଣିଷର ମଧ୍ୟ କର୍ତ୍ତବ୍ୟ ରହିଛି ନିଜ ଭବିଷ୍ୟତ ପିଢ଼ି ଉତ୍ତରାଧିକାରୀଙ୍କୁ ଏକ ସୁନ୍ଦର ପୃଥିବୀ ଉପହାର ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ତେଣୁ ରାସାୟନିକ ଜୀବନଶୈଳୀରୁ ବାହାରି ପ୍ରକୃତି ଅନୁକୂଳ ତଥା ପ୍ରାକୃତିକ ଜୀବନଶୈଳୀକୁ ଆପଣାଇବା ବିଶ୍ୱ ଓଜନ ଦିବସର ପ୍ରମୁଖ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ।

ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ହରିଶ୍ଚନ୍ଦ୍ର ହାଁସ୍ତା ଏବଂ ତାଙ୍କର ସାଥୀ କଳାକାରମାନେ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ। ପରିବେଷଣ କରିଛନ୍ତି ଶିଳ୍ପୀ ହରିଶ୍ଚନ୍ଦ୍ର ହାସଦା ଏବଂ ସାଥୀ କଳାକାରମାନେ।

ହରିଶ୍ଚନ୍ଦ୍ର ହାସଦା ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ସାଲଗେ ମୁର୍ମୁ, ସରସ୍ୱତୀ ମୁର୍ମୁ, ସସ୍ମିତା ମୁର୍ମୁ, ଦୁଲା ମୁର୍ମୁ, ସୁବୁଦା କିସ୍କୁ, ଚାନ୍ଦାନ ଟୁଡ଼ୁ, ମାନସିଂ ମୁର୍ମୁ, ସମାୟ ବେସ୍ରା ଏବଂ ଲକ୍ଷ୍ମୀଧର ମୁର୍ମୁ।

ଶୁଣିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, କର୍ମଚାରୀ ଭବିଷ୍ୟନୀତି ପାଣ୍ଠି ଅଧୀନରେ ମାସିକ ମଜୁରୀ ସୀମାକୁ 15,000-25,000 ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର କ୍ୟାବିନେଟ୍। ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସ୍ୱଚ୍ଛତା ହିଁ ସେବା 2026 ଏକ ମାସି ବ୍ୟାପୀ ଅଭିଯାନ ଆରମ୍ଭ ହେବ ଆସନ୍ତାକାଲିଠାରୁ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ଐତିହାସିକ ରାଜିନାମା ଭାବେ ଅଭିହିତ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ। ଏବଂ 2024 ଲାଗି ସମ୍ମାନଜନକ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହେବେ ବରିଷ୍ଠ ଅଭିନେତା ଅନନ୍ତ ନାଗ। କର୍ମଚାରୀ ଭବିଷ୍ୟନୀତି ପାଣ୍ଠି ଅଧୀନରେ ମାସିକ ମଜୁରୀ ସୀମାକୁ କେନ୍ଦ୍ର କ୍ୟାବିନେଟ୍ 15,000-25,000 ଟଙ୍କାକୁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, କ୍ୟାବିନେଟ୍ର ଏହି ନିଷ୍ପତ୍ତି

0: ଆସନ୍ତାକାଲି ବିଶ୍ୱକର୍ମା ଜୟନ୍ତୀଠାରୁ ଦେଶବ୍ୟାପୀ ଲାଗୁ କରାଯିବ। ଏହାଦ୍ୱାରା 51 ଲକ୍ଷରୁ ଅଧିକ କର୍ମଚାରୀ ଉପକୃତ ହୋଇପାରିବେ। ବିଶେଷକରି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରିବାରେ ଏହା ସହାୟକ ହୋଇପାରିବ। ଶ୍ରୀ ବୈଷ୍ଣବ କହିଛନ୍ତି 2004ରୁ 2014 ମସିହା ପର୍ଯ୍ୟନ୍ତ ଏହି ମଜୁରୀ ସୀମା ଅପରିବର୍ତ୍ତିତ ରହିଥିଲା। ତେବେ 2014 ସେପ୍ଟେମ୍ବର ମାସରେ ଏହାକୁ ମାସିକ 15,000 ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଆଜିର କ୍ୟାବିନେଟ୍ର ଏହି ନିଷ୍ପତ୍ତି ଦ୍ୱାରା ବାର୍ଷିକ 11,339 କୋଟି ଟଙ୍କାର ବ୍ୟୟ ହେବ ବୋଲି ସରକାର ଆକଳନ କରିଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: आज कैबिनेट में हमारे देश भर में इंडस्ट्रीज में काम करने वाले जो कर्मचारी हैं उनके लिए एक बहुत बड़ा निर्णय लिया है। प्रोविडेंट फंड का जो नियम है उस नियम में अब तक 15,000 रुपीज की सीलिंग रहा करती थी। ये सीलिंग 2014 में तय की गई थी, इसको बढ़ाकर 25,000 रुपए पर मंथ सैलरी पे लेके आ गए। इससे करीब 51 लाख एम्प्लॉयज को इसका बेनिफिट मिलेगा। भारत सरकार का इस पे एस्टिमेटेड गवर्नमेंट एक्सपेंडिचर रहेगा अबाउट 11,339 करोड़ रुपीज एवरी ईयर। 11,339 करोड़ रुपीज एंड एवरी ईयर।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣକୁ ନୂଆଦିଲ୍ଲୀଠାରେ ଉଦ୍ଘାଟନ କରିବେ। ଭାରତ ସେମିକଣ୍ଡକ୍ଟର ମିଶନ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଏବଂ ସେମି ଦ୍ୱାରା ମିଳିତ ଭାବେ ଯଶୋଭୂମିଠାରେ ଏହି ସମାବେଶର ଆୟୋଜନ କରାଯାଇଛି। ସେମିକନ୍ ଇଣ୍ଡିଆ ହେଉଛି ଦେଶର ପ୍ରମୁଖ ସେମିକଣ୍ଡକ୍ଟର ସମ୍ମିଳନୀ ଓ ପ୍ରଦର୍ଶନୀ। ଏହି ତିନିଦିନିଆ ସମାବେଶରେ ବିଭିନ୍ନ ପ୍ରସଙ୍ଗ ଆଧାରିତ ଆଲୋଚନା ଏବଂ ରଣନୈତିକ ଅଧିବେଶନ ଅନୁଷ୍ଠିତ ହେବ। ସେମିକଣ୍ଡକ୍ଟର କ୍ଷେତ୍ରରେ କାର୍ଯ୍ୟରତ ସ୍ୱଦେଶୀ ଏବଂ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକ ମଧ୍ୟରେ ସହଭାଗିତା, ନିବେଶ, ପ୍ରଯୁକ୍ତିବିଦ୍ୟା ସହଯୋଗ ଓ ଯୋଗାଣ ଶୃଙ୍ଖଳକୁ ସଶକ୍ତ କରିବାରେ ଏହା ଏକ ମଞ୍ଚ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଏଥିରେ 40ରୁ ଅଧିକ ଦେଶର 600ରୁ ଅଧିକ ପ୍ରଦର୍ଶକ, 300 ଆନ୍ତର୍ଜାତିକ କମ୍ପାନୀ ଓ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ପ୍ରଦର୍ଶନୀରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଷ୍ଟାର୍ଟଅପ୍ ପ୍ୟାଭିଲିୟନ୍ ସହିତ 6ଟି ଦେଶ ଓ 12ଟି ରାଜ୍ୟର ପ୍ରଦର୍ଶନୀ ମଣ୍ଡପ ମଧ୍ୟ ସ୍ଥାନିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରାପ୍ତ ହୋଇଥିବା ବିଭିନ୍ନ ସ୍ମାରକୀ ଏବଂ ଉପହାରଗୁଡ଼ିକର ଆସନ୍ତାକାଲିଠାରୁ ଇ ନିଲାମୀ କରାଯିବ। ଆଜି ନୂଆଦିଲ୍ଲୀଠାରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଚଳିତ ବର୍ଷ ପ୍ରାୟ 1,500 ବିଭିନ୍ନ ଦ୍ରବ୍ୟ ଏହି ନିଲାମୀ ପାଇଁ ରଖାଯାଇଛି। ସେଥିମଧ୍ୟରେ ଭାରତର ବିବିଧ ସଂସ୍କୃତି, ବିଶ୍ୱାସ ଏବଂ ପାରମ୍ପରିକ ହସ୍ତଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ପ୍ରତିମୂର୍ତ୍ତି, ହସ୍ତଶିଳ୍ପ, ପଟ୍ଟଚିତ୍ର, ବୟନଶିଳ୍ପ, ପୁରାତନ ସାମଗ୍ରୀ ଆଦି ଅନ୍ତର୍ଭୁକ୍ତ। ପୂର୍ବରୁ କରାଯାଇଥିବା ଅନୁରୂପ 7ଟି ଇ ନିଲାମୀ ମାଧ୍ୟମରେ ମୋଟ 7,441 ସାମଗ୍ରୀ ନିଲାମ କରାଯାଇଥିଲା ଏବଂ ସେଥିରୁ 52 କୋଟି ଟଙ୍କା ମିଳିଛି ବୋଲି ଶ୍ରୀ ଶେଖାୱତ କହିଛନ୍ତି। ସେ କହିଛନ୍ତି ଏଥିରୁ ପ୍ରାପ୍ତ ଅର୍ଥ ଦ୍ୱାରା ଗଙ୍ଗା ନଦୀର ନିରନ୍ତର ପ୍ରବାହ ଓ ସ୍ୱଚ୍ଛତା ଲାଗି ଆରମ୍ଭ କରାଯାଇଥିବା ନମାମି ଗଙ୍ଗେ ଅଭିଯାନରେ ଖର୍ଚ୍ଚ କରାଯାଉଛି। ତେଣୁ ନମାମି ଗଙ୍ଗେ ଭଳି ଏକ ପବିତ୍ର ଅଭିଯାନ ନିମନ୍ତେ ସହାୟତା କରିବାକୁ ଶ୍ରୀ ଶେଖାୱତ ଏହି ଇ ନିଲାମୀରେ ଅଂଶଗ୍ରହଣ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସ୍ୱଚ୍ଛତା ହି ସେବା 2026 ଅଭିଯାନ ଆସନ୍ତାକାଲିଠାରୁ ଦେଶବ୍ୟାପୀ ଆରମ୍ଭ ହେବ। ଏହି ଅଭିଯାନ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ସ୍ୱଚ୍ଛତାକୁ ପ୍ରାଥମିକତା ପ୍ରଦାନ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକରେ ସ୍ୱଚ୍ଛତା ଆଧାରିତ ସଂସ୍କାର ଏବଂ ଏଥିରେ ଯୁବପିଢ଼ିଙ୍କୁ ସାମିଲ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହାଦ୍ୱାରା ପୁନଃ ସଂଯୋଜିତ ଅର୍ଥନୀତି ଏବଂ ବର୍ଜ୍ୟବସ୍ତୁରୁ ଆୟ ସାଧନର ମାର୍ଗ ଉନ୍ମୁକ୍ତ ହୋଇପାରିବ। ସ୍ୱଚ୍ଛତାରେ ସହଭାଗୀ, ସ୍ୱଚ୍ଛ ଭାରତ, ବିକଶିତ ଭାରତ ଏବଂ ସ୍ୱଚ୍ଛ ବିକଶିତ ଭାରତ ଦୃଷ୍ଟିକୋଣକୁ ତ୍ୱରାନ୍ୱିତ କରିବାରେ ସାମୂହିକ ଅଂଶଗ୍ରହଣ ତଥା ସହଭାଗୀ ଦାୟିତ୍ୱ ପ୍ରସଙ୍ଗ ଆଧାରରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ। 2017 ମସିହାରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ହି ସେବା ଅଭିଯାନ ସ୍ୱଚ୍ଛ ଭାରତ ମିଶନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାର୍ବଜନୀନ ସେବାର 25 ବର୍ଷ ପୂରଣ ଅବସରରେ ଆସନ୍ତା ମାସ 7 ତାରିଖରେ ସ୍ୱତନ୍ତ୍ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ରାଜ୍ୟଗୁଡ଼ିକୁ ଅନୁରୋଧ କରାଯାଇଛି। ଏହି ଅଭିଯାନର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହିତ ଏଥିରେ ସାମିଲ ହୋଇ ଏହାକୁ ସଫଳ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଛନ୍ତି
2: ଅଭିଯାନ କା ମେନ୍ ଅବଜେକ୍ଟିଭ ୟେ ହେ କି ଜିସ୍ ସେବା ଜିସ୍ ସମର୍ପଣ ଔର ଜିସ୍ ନିଷ୍କାମ ଭାବ ସେ ମୋଦିଜୀ ନେ ଆଜୀବନ କାମ କିଆ ହେ ଉସୀ ସ୍ପିରିଟ କେ ସାଥ ହମ ଉନକେ ଜୀବନ କେ ମାଇଲ ଷ୍ଟୋନ୍ସ କୋ ଭି ମନାଏ ଔର ସେବା ସଂକଳ୍ପ ଅଭିଯାନ ମୈଁ ମାନତା ହୁଁ କି ୟେ କେବଲ ଏକ କାର୍ଯ୍ୟକ୍ରମ ନହିଁ ହେ ବଲକି ସମାଜ କେ ହର ବର୍ଗ କୋ ସେବା ସହଯୋଗ ଔର ଜନ ଭାଗିଦାରୀ ସେ ଯୋଡ଼ନେ କା ହମାରା ୟେ ଫର୍ମ କନ୍ଭିକ୍ସନ ହେ ଏକ ଦୃଢ଼ ସଂକଳ୍ପ ହେ।
0: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଥିମ୍ଫୁଠାରେ ତାଙ୍କର ଭୁଟାନ ପ୍ରତିପକ୍ଷ ଲିଓନ୍ପୋ ଡିଏନ୍ ଧୁଙ୍ଗେଲ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

0: ସମ୍ପର୍କରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ଅବସରରେ ସେମାନେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଶକ୍ତି, ବାଣିଜ୍ୟ, ସଂଯୋଗୀକରଣ, ସଂସ୍କୃତି ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ଭାରତ ଭୁଟାନ ବହୁପକ୍ଷୀୟ ବିକାଶମୂଳକ ଭାଗିଦାରୀକୁ ଆଗେଇ ନେବା ପ୍ରସଙ୍ଗ ଏହି ଆଲୋଚନାରେ ସ୍ଥାନ ପାଇଛି। ଉଭୟ ଦେଶ ମଧ୍ୟରେ ଥିବା ବିଶ୍ୱାସ, ସଦିଚ୍ଛା ଏବଂ ସୁସମ୍ପର୍କ ଆଜିର ଆଲୋଚନାରେ ପ୍ରତିଫଳିତ ହୋଇଛି ବୋଲି ଡକ୍ଟର ଜୟଶଙ୍କର ସୂଚନା ଦେଇଛନ୍ତି। ଭାରତ ସହିତ ନ୍ୟୁଜିଲାଣ୍ଡରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର ଲକ୍ସନ ଏକ ଐତିହାସିକ ରାଜିନାମା ଭାବେ ଅଭିହିତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଲକ୍ସନ କହିଛନ୍ତି, ଏହାଦ୍ୱାରା ଭାରତର ବଜାର ବ୍ୟବସ୍ଥା ନ୍ୟୁଜିଲାଣ୍ଡ ନିମନ୍ତେ ସୁଗମ ହେବା ସହିତ ନିଯୁକ୍ତି ଏବଂ ଆୟ ସୃଷ୍ଟି କରିବା ଦିଗରେ ପ୍ରୋତ୍ସାହନ ମିଳିବ। ଶ୍ରୀ ଲକ୍ସନଙ୍କର ପ୍ରଥମ ପାଳି ସରକାର ସମୟରେ ତାଙ୍କର ନ୍ୟାସନାଲ୍ ପାର୍ଟି ଦ୍ୱାରା ଭାରତ ସହିତ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷରିତ କରିବା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। ବର୍ତ୍ତମାନ ସରକାର ସେହି ପ୍ରତିଶ୍ରୁତି ରକ୍ଷା କରିବାରେ ସଫଳ ହୋଇଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି। ଏହି ରାଜିନାମାକୁ କାର୍ଯ୍ୟକାରୀ କରିବା ଲାଗି ନ୍ୟୁଜିଲାଣ୍ଡର ସଂସଦ ଏହାକୁ ବହୁମତରେ ପାରିତ କରିଛି। ଏହି ରାଜିନାମା ସପକ୍ଷରେ 93 ଭୋଟ ପଡ଼ିଥିବା ବେଳେ 29 ଜଣ ସାଂସଦ ଏହାକୁ ବିରୋଧ କରିଥିଲେ। ନ୍ୟୁଜିଲାଣ୍ଡର ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ଟଡ୍ ମ୍ୟାକ୍ଲେ କହିଛନ୍ତି, ଏହି ରାଜିନାମା ଦ୍ୱାରା ବିଶ୍ୱର ସର୍ବବୃହତ ଏବଂ ଦ୍ରୁତତମ ଅର୍ଥବ୍ୟବସ୍ଥା କୁହାଯାଉଥିବା ଭାରତ ସହିତ ବାଣିଜ୍ୟ କରିବା ଦିଗରେ ନ୍ୟୁଜିଲାଣ୍ଡର ରପ୍ତାନୀକାରୀଙ୍କୁ ସୁଯୋଗ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଶ୍ରୀ ଲକ୍ସନ ମିଳିତ ଭାବେ ଆଗାମୀ 2030 ସୁଦ୍ଧା ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାରକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖିଥିବା ପରିପ୍ରେକ୍ଷୀରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ପିଏମ୍ ବିଶ୍ୱକର୍ମା ଯୋଜନାକୁ ଆସନ୍ତାକାଲି 3 ବର୍ଷ ପୂରିବ। 30 ଲକ୍ଷ ହିତାଧିକାରୀ ଏଥିରେ ପଞ୍ଜୀକୃତ ହୋଇଥିବାରୁ 2023 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଯୋଜନାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ଅବସରରେ ଆସନ୍ତାକାଲି କୋଲକାତାଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ପକ୍ଷରୁ ଏହି ଯୋଜନାର ତୃତୀୟ ବାର୍ଷିକୀ ପୂର୍ତ୍ତି ପାଳନ କରାଯିବ। ଏହି ସମାରୋହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ୍ ରାମ ମାଂଝୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 18 ଚିହ୍ନିତ ବାଣିଜ୍ୟିକ କ୍ଷେତ୍ରରେ ପାରମ୍ପରିକ କାରିଗର ଏବଂ ହସ୍ତଶିଳ୍ପ କାରିଗରଙ୍କୁ ନିଜର ବ୍ୟବସାୟିକ ପରିସର ବୃଦ୍ଧି କରିବା ଲାଗି ବିଭିନ୍ନ ସହାୟତା ଯୋଗାଇଦେବା ହେଉଛି ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ବିଶେଷକରି ବିଶ୍ୱକର୍ମାମାନଙ୍କର ପାରମ୍ପରିକ ଦକ୍ଷତାକୁ ଅଧିକ ସଶକ୍ତ କରିବା ଲାଗି ଏହି ଯୋଜନା ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳ, ଆର୍ଥିକ ସହଯୋଗ, ବଜାର ସଂଯୋଗୀକରଣ ଏବଂ ଆନୁଷ୍ଠାନିକ ସହାୟତା ଯୋଗାଇ ଦିଆଯାଉଛି। ବରିଷ୍ଠ ଅଭିନେତା ଅନନ୍ତ ନାଗଙ୍କୁ 2024 ବର୍ଷ ଲାଗି ସମ୍ମାନଜନକ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯିବ। ଭାରତୀୟ ସିନେମା ଜଗତ ପ୍ରତି ଉଲ୍ଲେଖନୀୟ ଅବଦାନ ତଥା ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ହୋଇଥିବା ଦୃଷ୍ଟିରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୁଜରାଟର କୋଭାଡ଼ିଆଠାରେ ଆସନ୍ତା 22 ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଶ୍ରୀ ନାଗଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଦାଦାସାହେବ ଫାଲ୍କେ ପୁରସ୍କାର ଲାଗି ମନୋନୀତ ହୋଇଥିବାରୁ ଅନନ୍ତ ନାଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଶ୍ରୀ ନାଗଙ୍କର ଉତ୍ତମ ପ୍ରଦର୍ଶନ, ବହୁମୁଖୀ ପ୍ରତିଭା ଏବଂ ପ୍ରଖର ବୁଦ୍ଧିମତ୍ତା ଯୋଗୁଁ ଗତ ଦଶନ୍ଧି ଧରି ସେ ଭାରତୀୟ ସିନେମା ଜଗତରେ ଏକ ସଶକ୍ତ ଉଲ୍ଲେଖନୀୟ ଛାପ ଛାଡ଼ିଯାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଅଧୀନରେ ମାସିକ ମଜୁରୀ ସୀମାକୁ 15,000-25,000 ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର କ୍ୟାବିନେଟ୍। ସେମିକନ୍ ଇଣ୍ଡିଆ 2026ର ପଞ୍ଚମ ସଂସ୍କରଣକୁ ଆସନ୍ତାକାଲି ନୂଆଦିଲ୍ଲୀରେ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଏବଂ 2024 ଲାଗି ସମ୍ମାନଜନକ ଦାଦାସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ ହେବେ ବରିଷ୍ଠ ଅଭିନେତା ଅନନ୍ତ ନାଗ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ 27ତମ ରାଜ୍ୟସ୍ତରୀୟ ତୀରନ୍ଦାଜୀ ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଶ୍ରା ଛକସ୍ଥିତ ବିର୍ସାମୁଣ୍ଡା ଆଥ୍ଲେଟିକ୍ ଷ୍ଟାଡିୟମ୍ରେ ଆୟୋଜିତ ଏହି ପ୍ରତିଯୋଗିତାରେ 16 ଜିଲ୍ଲାରୁ 315 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଜୁନିୟର ଓ ସିନିୟର ବର୍ଗର ମହିଳା ଏବଂ ପୁରୁଷଙ୍କ ପାଇଁ ଇଣ୍ଡିଆନ୍ ରିକର୍ଫ ଓ କମ୍ପାଉଣ୍ଡ ବିଭାଗରେ ପ୍ରତିଯୋଗିତା ହେଉଛି। ପ୍ରଥମ ଦିନରେ ବିଭିନ୍ନ ବିଭାଗର ଏଲିମିନେସନ

0: ରାଉଣ୍ଡ ଶେଷ ହୋଇଛି। ଏ ସମ୍ପର୍କରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଶୀଲ କୁମାର ମିଶ୍ର କହିଛନ୍ତି,
1: 16 ଜିଲ୍ଲାରୁ 315 ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଜୁନିୟର ଓ ସିନିୟର ବର୍ଗରେ ମହିଳା ଓ ପୁରୁଷ ପ୍ରତିଯୋଗିତା ପାଇଁ ଇଣ୍ଡିଆନ ରିକଭର ସେଣ୍ଟର କମ୍ପାଉଣ୍ଡ ଏହି 3 ବିଭାଗରେ ପ୍ରତିଯୋଗିତା ଆୟୋଜନ କରାଯାଇଛି ଏବଂ ଷ୍ଟାଡିୟମ ପରିସରରେ ଚାଲିଥିବା ଏହି ପ୍ରତିଯୋଗିତାରେ ତୀରନ୍ଦାଜ ମାନେ ଏକଗ୍ରତା ନିଶାନ ଏବଂ ଦକ୍ଷତାର ପରିଚୟ ଦେଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଆସିଥିବା ଖେଳାଳିମାନଙ୍କ ମଧ୍ୟରେ ଭଲ ପ୍ରଦର୍ଶନ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟରେ ଯିବା ପାଇଁ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ଦେଖାଯାଉଛି।
0: ଓଭରସେଟ୍ ଅଥରିଟିଂ ଓଏସ୍ଡି ଶେଖ ନଇମୁଦ୍ଦିନ ସୁନ୍ଦରଗଡ଼ ଗସ୍ତ କରି ବିଭିନ୍ନ ଓମ୍ବାର୍ସି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ସେ 2 ପାଠାଗାର ପରିଦର୍ଶନ କରି ଭିତ୍ତିଭୂମି ଓ ପୁସ୍ତକ ବ୍ୟବସ୍ଥା ଯାଞ୍ଚ କରିଥିଲେ। ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା ପରିଦର୍ଶନ କରି ନିର୍ମାଣର ଗୁଣବତ୍ତା ସମୀକ୍ଷା ସହ ଭବନ ହସ୍ତାନ୍ତର ଓ ଯନ୍ତ୍ରପାତି ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ଏନ୍ସିଡି କମ୍ପ୍ଲେକ୍ସ ସମେତ ଅନ୍ୟ ପ୍ରକଳ୍ପଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରି ଲୋକଙ୍କୁ ସୁଫଳ ଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର 5ମ କିସ୍ତି ସୁନ୍ଦରଗଡ଼ ଜିଲ୍ଲାର ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଯୋଗଦେଇ ଏହି ଯୋଜନା ମହିଳାଙ୍କ ଆର୍ଥିକ ସଶକ୍ତିକରଣରେ ସହାୟକ ହେଉଛି ବୋଲି କହିଥିଲେ। ଜିଲ୍ଲାର 4,52,997 ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ 5ମ କିସ୍ତି ହସ୍ତାନ୍ତର କରାଯାଇଛି। ରାଉରକେଲା ଗସ୍ତରେ ଆସି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ତଥା ଉତ୍ତରାଞ୍ଚଳ ଉପନିର୍ଦ୍ଦେଶିକା କଲ୍ୟାଣୀ ଦାସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ସେ ନଥିପତ୍ର, ରେଜିଷ୍ଟର ଓ ଫାଇଲ୍ ଯାଞ୍ଚ କରି କାର୍ଯ୍ୟର ସମୀକ୍ଷା କରିଥିଲେ। ରାଉରକେଲା ଓ ବଣାଇ କାର୍ଯ୍ୟାଳୟ ଏବଂ ପାଠାଗାରଗୁଡ଼ିକର ବ୍ୟବସ୍ଥା ମଧ୍ୟ ସେ ସମୀକ୍ଷା କରିଥିଲେ। ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଫାଇବର ଅପ୍ଟିକ୍, ବ୍ରୋଙ୍କୋସ୍କୋପ୍, ସିଟି ସ୍କାନ୍ ଏବଂ ନେଫ୍ରୋଲୋଜି ସୁପର ସ୍ପେଶାଲିଷ୍ଟ ଓପିଡି ସେବା ଆରମ୍ଭ ହୋଇଛି। ବ୍ରୋଙ୍କୋସ୍କୋପ୍ ମାଧ୍ୟମରେ ଶ୍ୱାସନଳୀ ଓ ଫୁସ୍ଫୁସ୍ ରୋଗର ଉନ୍ନତ ନିଦାନ ଓ ଚିକିତ୍ସା ସମ୍ଭବ ହେବ। ସିଟି ସ୍କାନ୍ ସେବାର ପ୍ରଥମ ଦିନରେ 4 ରୋଗୀ ଏହାର ସୁବିଧା ପାଇଛନ୍ତି। ନେଫ୍ରୋଲୋଜି ସେବା ଆରମ୍ଭ ହେବା ଫଳରେ କିଡ୍ନି ସମ୍ବନ୍ଧୀୟ ଜଟିଳ ରୋଗୀଙ୍କୁ ବିଶେଷ ଚିକିତ୍ସା ମିଳିପାରିବ। ରାଉରକେଲା ସେକ୍ଟର 21 ସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ନେଇ ଦକ୍ଷତା ବୃଦ୍ଧି ଓ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ବନ କର୍ମଚାରୀଙ୍କୁ ବିପର୍ଯ୍ୟୟ ସମୟରେ ପରିଚାଳନା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ତାଲିମ ଦିଆଯାଇଥିଲା। ସିଭିଲ ଡିଫେନ୍ସ ଓ ଅଗ୍ନିଶମ ବାହିନୀର ଅଧିକାରୀ ଓ କର୍ମଚାରୀ ଏହି ତାଲିମ ପ୍ରଦାନ କରିଥିଲେ। ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସ୍ୱଚ୍ଛ ବାୟୁ ସର୍ବେକ୍ଷଣ 2026 ରାଉରକେଲା 3 ସଫଳତା ହାସଲ କରିଛି। 3,00,000-10,00,000 ଜନସଂଖ୍ୟା ବର୍ଗରେ ରାଉରକେଲା ଦେଶର ପ୍ରଥମ ସ୍ଥାନ ହାସଲ କରିଛି। 10,000 କମ୍ ଜନସଂଖ୍ୟା ବର୍ଗରେ ରାଉରକେଲାର 13 ୱାର୍ଡ ଜାତୀୟ ସ୍ତରରେ ପ୍ରଥମ ଏବଂ 14 ୱାର୍ଡ ରାଜ୍ୟସ୍ତରରେ ତୃତୀୟ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ଆର୍ଏମ୍ସି ଆୟୁକ୍ତ ଦିନା ଦସ୍ତଗିର ପୁରସ୍କାର ଗ୍ରହଣ କରିଥିଲେ। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବର୍ଜ୍ୟବସ୍ତୁ ପୃଥକୀକରଣ, ବାୟୋମାଇନିଂ, ରାତ୍ରିକାଳୀନ ମେକାନିକାଲ ସୁଇପିଂ ଓ ଜଳସିଞ୍ଚନ ଭଳି ବିଭିନ୍ନ ପଦକ୍ଷେପ ନିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।
3: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ।
4: ଯୋଜନା ଉନ୍ ନୌଜବାନୋ କେ ଲିଏ ହେ ତାକି ଆପ ଜବ 60 ସାଲ କେ ହୋଗେ ଆପକୋ କଭି କିସି କେ ସହାରେ କି ଜରୁରତ ନ ପଡେ ଆପ ଅପନା ବୁଢାପା ଭି ଗୌରବ କେ ସାଥ ବିତା ସକୋ।
3: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000 ରୁ ଅଧିକ ଲାଭାର୍ଥୀ ଯୋଡି ହେଇ ସାରିଲେଣି। ଯଦି ଆପଣ 18 ରୁ 40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ 3 ଗ୍ୟାରେଣ୍ଟେଡ୍ ସୁବିଧା ବିଷୟରେ ଜାଣିବା ପାଇଁ ଆପଣଙ୍କ ବ୍ୟାଙ୍କ ଶାଖା ସହ ଯୋଗାଯୋଗ କରନ୍ତୁ।
5: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ।
6: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
5: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: କେତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ ଚାଷବାସର କାର୍ଯ୍ୟକ୍ରମ।

0: ବଡ଼ ଭାଇ, ଦୁନିଆରେ ବହୁତ ଜିନିଷ ମିଳୁଛି, କିଛି ଜିନିଷ ଆମେ କହୁଛେ ଯେ ଫ୍ରିରେ ବି ମିଳୁଛି ମାନେ ମାଗଣା, ଯେମିତି ଆମର ମୁକ୍ତ ବାୟୁ, କିନ୍ତୁ ଦରକାର ପଡିଲେ ତାକୁ ବି କିଣିତେ ହେଉଛି। ଯେତେବେଳେ ଆମେ ଅକ୍ସିଜେନ କଥା କହୁଛେ ହସ୍ପିଟାଲରେ ବା ଯୋଉ ଆଇସିୟୁ ଭେଣ୍ଟିଲେଟର ଇତ୍ୟାଦି କଥା କୁହାଯାଉଛି, ସେତେବେଳେ ସେଗୁଡ଼ାର ବି ସବୁ କଷ୍ଟ ଦବାକୁ ପଡୁଛି। ଆମେ ଯୋଉ ନିଶ୍ୱାସ ପ୍ରଶ୍ୱାସ ନେଉଛେ ସେଥିପାଇଁ ଯୋଉ ଅମ୍ଳଜାନ ଯୋଉଟା ଆମର ଉପଲବ୍ଧ ଅଛି ବାୟୁମଣ୍ଡଳରେ, ସେଇଟା ହୁଏତ ଆମେ କହିବା ଯେ ସେଟା ହଉଛି ଫ୍ରିରେ ମିଳୁଛି। ତାକୁ ଯଦି ଆମେ ହିସାବ କରିବା ଯେ ଗଛ ଆମକୁ କେତେ ଅମ୍ଳଜାନ ଦଉଛି, ତାର କେତେ କଷ୍ଟ ହବ ବା ଦାମ ହବ, ତାହେଲେ ତାର କଥା ଅଲଗା। ସେମିତି ମାଟି ପାଣି ପବନ ନାଇଁ କି, ପାଣି ବି ସେମିତି ଯାହା ସବୁ ସର୍ସରୁ ଆସୁଛି, ନଦୀ ନାଳ ପୋଖରୀ ଗଡ଼ିଆ କୂଅ ଇତ୍ୟାଦିରୁ, କିନ୍ତୁ ଆମେ ଯେତେବେଳେ ବାହାରେ କିଣୁଛେ ସେତେବେଳେ ପାଣି ବଟଲ ଗୋଟେ ବି 10 ଟଙ୍କାରୁ ଆରମ୍ଭ କରିକି 500 ଟଙ୍କା ପର୍ଯ୍ୟନ୍ତ ପାଣି ବଟଲ ବିକ୍ରି ହେଉଛି ବା କିଣୁଛେ ଆମେ, ହେଲା କି। ମାଟି ସେମିତି, ମାଟି ବି ଫସଲ ଉପଜାଉଛେ, ଆମର ବାଡ଼ି ଘରେ ଆମେ ଗଛ ଲତା ଲଗାଉଛେ, ଫୁଲ ଗଛ ଠୁ ଆରମ୍ଭ କରିକି ବିଭିନ୍ନ ପ୍ରକାର ଗଛ ଲଗାଉଛେ, କିନ୍ତୁ ଆମେ ଯେତେବେଳେ ଜମିକୁ ସମାନ କରୁଛେ ବା କେତେବେଳେ କେମିତି କୋଉଠି ଟିକେ ଦରକାର ହଉଛି, ଆମେ ମାଟି କିଣିକି ଫିଲିଂ କରୁଛେ, ତେଣୁ ତାର ମଧ୍ୟ ପଇସା ଦବାର ଅଛି। ଆଉ ଗୋଟେ ଜିନିଷ ହଉଛି କିସ ନା, ଦୁନିଆରେ ଆଡଭାଇସ ବା ଯୋଉଟା ଆମେ କହୁଛେ ଉପଦେଶ ଦବାଟା, ସେଇଟା ହଉଛି ସମସ୍ତେ ମାଗଣାରେ ବି ଦିଅନ୍ତି, ନ କହିଲେ ବି ଦିଅନ୍ତି। ଆଉ ଯୋଉମାନେ କହୁଛନ୍ତି ଯୋଉଟା ଆଜିକାଲି କହୁଛନ୍ତି କନସଲ୍ଟିଂ ଫି, ଗୋଟେ କିଛି ମନେକର ଜଣେ ଓକିଲ ପାଖକୁ ଯିବ ପରାମର୍ଶ କରିବ, ସିଏ ସେଇ ଆଡଭାଇସଟା ତ ଦେବେ ନା, ଏମିତି କର ସେମିତି କର ଏଇଆ କର, କିନ୍ତୁ ସେଥିପାଇଁ ସେ ଗୋଟେ ଦେୟ ନଉଛନ୍ତି ନାଇଁ କି। କିନ୍ତୁ ସାଧାରଣ ଭାବରେ ଆମେ ଯେତେବେଳେ ବନ୍ଧୁ ବାନ୍ଧବ ସାଙ୍ଗସାଥି ପରିସରରେ କଥାବାର୍ତ୍ତା କରୁଛେ, ସମସ୍ତେ ବିନା ମୂଲ୍ୟରେ ଉପଦେଶ ଅନେକ ଦିଅନ୍ତି।
1: ଏକବାର ଆମର ଯୋଉ କୁହାଯାଏ ଚା ଦୋକାନ ପାନ ଦୋକାନ ବା ଆମର ବାରିପଦାରେ ହଉ କି ମୟୂରଭଞ୍ଜ ସାରାରେ, ପ୍ରାୟ ମୁଁ ଦେଖେ ଆମର ପ୍ରାୟ ଖଟି ଗୋଟେ ଗୋଟେ ଗାଁରେ ବି ଚାଲିଲାଣି ଆଉ ରହିଛି। ଏବଂ ତୁମେ ଯୋଉଟା କହୁଛ ଯେ ଗୋଟେ ତୁମେ ସମସ୍ୟା କଥା କହିବ ଯେ ଉପଦେଶ ନିହାତି ବାହାରିବ, ଆଉ ବିଭିନ୍ନ ଲୋକ ବିଭିନ୍ନ କଥା ସବୁ କହିବେ। ଆଉ ସେଇଟା ଦେଖିବାକୁ ଗଲେ ବର୍ତ୍ତମାନ ସେମିତି ତ ସମୟ ଯଦି ନଥିବ କେହି କଥା ହେବେନି, ଆଉ ଯାହାର ସମୟ ଥିବ ହାତରେ ସମୟ ଅଛି ଆଉ ବନ୍ଧୁ ମିଳିଲେ ବସିଗଲେ ଟିକେ କହିଲେ। କିନ୍ତୁ ଆଉ ଗୋଟେ ବି ଯୋଉଟା କହିଲ ପ୍ରଫେସନାଲିଜିମ, ସିଏ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହଉ କି ଓକିଲ ହଉ କି ଡାକ୍ତର ହଉ, ସେ ଡାକ୍ତର ପୁଣି ବିଭିନ୍ନ ରକମ ଡାକ୍ତର ଅଛନ୍ତି, କବିରାଜୀ ଡାକ୍ତର ଅଛନ୍ତି, ହୋମିଓପାଥିକ ଅଛନ୍ତି ଆଉ ଏଲୋପାତିକ ଅଛନ୍ତି, ତେଣୁ ସେମାନେ ପୁରା ଯେତେବେଳେ ଯାହା କଥା କହିବେ ଆଉ ପ୍ରାୟ ସେଥିରେ ଦେହ ରହିଛି। ଆଉ ଯୋଉଟା ପୁଲା ଯୋଉଟା ସେଇଟା ହଉଛି ମୁକ୍ତ ସେଟା ମିଳିଲା, ଆଉ ସେଟାକୁ ଇମ୍ପ୍ଲିମେଣ୍ଟ ବି କରତେ ଦେଖିବ ହଠାତ୍ ଇମ୍ପ୍ଲିମେଣ୍ଟ କରତେ ତୁମକୁ ମାନେ ଇଚ୍ଛା ବି ହୁଏନି। ତାପରେ ସେକେଣ୍ଡ ଥିଙ୍ଗ ହଉଛି ସେ ଉପରେ ପ୍ରେସର ବି ମଣିଷ ଦିଏନି। ତାପରେ ଗୋଟେ ଯୋଉ କୁହନ୍ତିନି ଅନରସିପ, ଗୋଟେ ପଇସା ଦେଲେ ପଇସା ଦେଇକି ମୁଁ ଆଣିଛି ନା ଜିନିଷଟା, ସିଏ ଗୋଟେ ଆଡଭାଇସ ହଉ ବା ଗୋଟେ ସାଜେସନ ହଉ ବା ଯାହା ବି ହଉ, ଆଉ ପଇସା ଦେଇଥିଲେ ଗୋଟେ ଓନରସିପ ଆସେ, ପଇସା ନ ଦେଇଥିଲେ କିଏ କେତେ କଣ କହୁଛନ୍, କେ କଥାଟାକୁ ଶୁଣିବ। ଆଉ ଆମେ ତ ଜାଣିଛୁ ସମାଜରେ କେମିତି ହଉଛି ବର୍ତ୍ତମାନ, ଦେଖ ମାନେ ବିଭିନ୍ନ ପ୍ରକାରର ସବୁ ବର୍ତ୍ତମାନ ସୁଦ୍ଧା ବି ଭ୍ରାନ୍ତି ବହୁତ ଜାଗାରେ ଅଛି। ତୁମେ ସତ କଥାଟା କହିବ ତୁମକୁ ଏ ଲୋକଟା ବୋଧେ ତାର ମୁଣ୍ଡ ଫୁଣ୍ଡ ଖରାପ, ବୁଝିପାରିଲ ନା। ଆମେ ଯୋଗା ପାଠ ପଢିଛେ ଯାହା ସବୁ ବର୍ତ୍ତମାନ ସୁଦ୍ଧା ଯେତିକି ଆମେ କଲଚର କଲେଣି, ଆମ ମୁଣ୍ଡରେ ବି ତ ଆସୁଛି ଯେ ଏଇଟା ନ୍ୟାୟ ଏଇଟା ଅନ୍ୟାୟ ଏଇଟା ଭୁଲ ଏଇଟା ଠିକ। ସେଠି ତୁମେ ଗୋଟେ ଗୋଟେ ଏନଭାରମେଣ୍ଟ ତୁମେ ଦେଖିବ, ଗୋଟେ ଗୋଟେ ପରିବେଶ ଏମିତି ଯେ ତୁମେ ଜାଣୁଥିବ ଯେ ଯଦି ତୁମେ କଥା କହିଲ ତାହେଲେ ତୁମେ କହିବ ନା ନା ତୁମେ ଭୁଲ କହୁଛ ଭାଇ, ଏଥିରେ ଗଲେ ତୁମେ ଶକ୍ତ ଧକା ଖାଇବ। କିସ ହୁଏ କି ଟିକେ ମନଟା ମନେକର ମୋର ଗୋଟେ

0: ସମସ୍ୟା ଅଛି, ମୁଁ ଯଦି କାହାରି ସାଙ୍ଗରେ କଥା ନ ହଉଛି ତାହେଲେ ମୋ ମାଇଣ୍ଡଟା ଜାମ୍ ରହିବ। ମୁଁ ଯଦି ତୁମକୁ ପ୍ରକାଶ କରିଦେଲି ଯେ ଏମିତି ଏମିତି ଭାଇ କଥା, ମୁଁ ଟିକେ ସମସ୍ୟାରେ ପଡିଛି, ତୁମେ କିଛି କର କି ନ କର, ତୁମେ ଯେ ମୋ କଥାଟା ଶୁଣିଲ ନା, ମୋ ଭିତରେ ଗୋଟେ ଆତ୍ମବଳ ଚାଲି ଆସୁଛି, ମୋ ପାଖରେ ଗୋଟେ ଭରସା ଚାଲି ଆସୁଛି, ହଁ ମୁଁ କିଛି ନହେଲେ କଥା ତ ହେଇଛି ଭାଇମାନଙ୍କ ସାଙ୍ଗରେ।
1: ସେଇଟା କୁହନ୍ତିନି କି ସୁଖ ବାଣ୍ଟିଲେ ବଢେ ଆଉ ଦୁଃଖ ବାଣ୍ଟିଲେ କମେ, ହେଲା କି? ମୋର ଦୁଃଖଟା ଯଦି ବା ମୋର ଅସୁବିଧାଟା ଯଦି ମୁଁ ସାଙ୍ଗସାଥି ବନ୍ଧୁ ପରିଜନ ଆଗରେ ପ୍ରକାଶ କଲି ହାଲୁକା ଲାଗେ, ଆଉ ଯଦି ମୋର ଖୁସିଟାକୁ ମୁଁ ଅନ୍ୟମାନଙ୍କ ସହିତ ବାଣ୍ଟିଲି ତାହେଲେ ସେ ଖୁସିଟା ଆହୁରି ଦିଗୁଣା ତିନିଗୁଣା ବଢିଯାଏ ବୋଲି କୁହନ୍ତି। ସେଭଳିଆ କଥା ଆମର ସାଧାରଣ ଜୀବନ ଶୈଳୀରେ ଆମେ ବିଭିନ୍ନ ପ୍ରକାର ରୋଗ ମୋଗ ସମସ୍ୟାରେ ବି ପଡୁଛେ, କିଛି ନହେଲେ ବି କେତେବେଳେ ଖିଆପିଆ ଟିକେ ଯଦି ଏପଟ ସେପଟ ହେଇଯାଏ ତାହେଲେ ବି ଟିକେ ପଡୁଆ ଲାଗେ, ଯେମିତି ଧର ଟିକେ ଖାଇବା ପିଇବା ଠିକ ହେଲାନି, ଆଜି ପେଟଟା ଭଲ ଲାଗୁନି, ସାଙ୍ଗେ ସାଙ୍ଗେ ବନ୍ଧୁରେ ଟିକେ ଜୁଆଣି ପାଣି ପିଇ ଦଉନୁ, ବଢିଆ ଆରାମ ଲାଗିବ, ନାଇଁ କି? ମୋର କେତେ ଦିନ ହେଲାଣି ଖାଦ୍ୟ ଠିକରେ ହଜମ ହଉନି, ଏସିଡ୍ ଭଳିଆ ଲାଗୁଛି, ପେଟଟା ଫୁଲା ଫୁଲା ଲାଗୁଛି, ଆଉ ଝାଡା ଠିକ ହଉନି, ଇତ୍ୟାଦି ଇତ୍ୟାଦି କଥାରେ ସାଙ୍ଗେ ସାଙ୍ଗେ ଗୋଟେ ନୁସ୍କା ବା ଗୋଟେ କଥା କହିଦେବେ, ଆଉ ଯୋଉଟା କି ପାଳନ କରିବା ହିତକର କିନ୍ତୁ ତାକୁ କଣ୍ଟିନ୍ୟୁ କରିବାର କଷ୍ଟ ସାଧ୍ୟ। ମାନେ ଯେମିତିକି ମନେକର କୁହନ୍ତି ଆଗରୁ ଯେଉଁମାନେ ଯେଉଁମାନେ ଟିକେ ଗୁରୁଜନ ଲୋକମାନେ ଥିଲେ ସେମାନେ ଛୁଆମାନଙ୍କର ଏଇ ଯୋଉ ଥଣ୍ଡା ସର୍ଦ୍ଦି କାଶ ଇତ୍ୟାଦିରେ ତୁଳସୀ ପତ୍ର ମହୁ ଇତ୍ୟାଦି ସବୁ କୁହନ୍ତି, ଟିକେ ପାଣି ଦିପାନ ଦିଅ, ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ମେଡିସିନ ଦିଅନି, ହେଲା ଥରେ ଦୁଇ ଥର ଦେଖ ଜ୍ୱର ଟିକେ ଆସୁଛି ଟିକେ ଏଇଟା ଦିଅ ନା ଦେଖି ଦିନେ, ତାପରେ ଦେଖିବା ନ କମିଲେ ଆମେ ଡାକ୍ତରଙ୍କ ପାଖକୁ ଯିବା, ସେଇଭଳିଆ କଥା। ତେଣୁ ସେଇ ଯୋଉ ଉପାୟ ଗୁଡିକ ଏଗା ଆମର ପୂର୍ବପୁରୁଷ ମାନଙ୍କର ଆୟୁର୍ବେଦିକ ଶାସ୍ତ୍ରରେ ବି ରହିଛି, କିନ୍ତୁ ବ୍ୟବହାରିକ ଜୀବନରେ ଆମେ ତାକୁ ଯଦି ବ୍ୟବହାରରେ ଆଣିବା ବା କଣ୍ଟିନ୍ୟୁ କରିବା ତାହେଲେ ଯାଇକି ଫଳ ମିଳିବ, ଦିନେ ଦିନେ କିଛି ଲାଭ ମିଳିବା ଭଳିଆ ଜଣାପଡ଼ୁନି।
2: ଆଉ ଗୋଟେ କଥା ହଉଛି ଯେ ଜଣେ ଆଉ ଜଣେ ସହିତ ଯୋଉ ଦେଖା ହେଇଯାଏ ସେ ତ କିଛି ଗୋଟେ କହିବ ଯେ ଆଉ ସବୁ ଭଲ ତ, ଆଉ ତମେ ଯାହା ହଉ ବହୁତ ଆଗରୁ ବସିଛ ମୁଁ ପହଞ୍ଚି ପାରିନି, ଏମିତି ଗୋଟେ ଯାହା ହଉ କହିକିରି ଆରମ୍ଭ କରିବ, ଏବଂ ସେ ଯାହା ତାର କହିବାର ଥିବ ସେଟା ମୁକ୍ତ ଭାବରେ ବା ପୁଲାରେ ସେ କହିବା ଆରମ୍ଭ କରିଦେବ, ଆରେ ତମେ ଜାଣିନ କି ଏମିତି ସେମିତି ହେଲା, ଏଠି ଯାଇଥିଲି ସେଠି ଯାଇଥିଲି, ବା ଏଇଟା ଖାଇନେ ଏମିତି ହବ ସେମିତି ହବ, ତୋର ଦେହ ଭଲ ହେଲା ଯେ ନା ତୁ ଏଇଆ ଏଇଆ ଖାଇଦେ, ତମେ ଯେମିତି କହୁଛ ସେମିତି ଗୋଟେ କଥା କହିକିରି ଆରମ୍ଭ କରିବାଟା ବି ଗୋଟେ ମାନେ ଆମର ଚଳନୀରେ ରହିଛି। କିଛି ଯଦି କଥା ନ କହିବ ଜଣେ ସେ ଭିତରେ ପଶିବ କେମିତି?
0: ଆରମ୍ଭ କରିବାକୁ ହେଲା ମାନେ ଗୋଟେ ଗୋଟେ ଲୋକର ସେଇ କଳାଟା ଥାଏ, ଆଉ ସେଟା ବି ଗୋଟେ ପାରିବା ପଣିଆ, ସମସ୍ତେ ସେଟାକୁ ଇଏ କରିପାରିବେନି, ଆଉ ଥରେ ଆରମ୍ଭ ହେଲା ମାନେ ତାପରେ ନିହାତି ଟିକେ ଟିକେ ସମସ୍ତେ କହିବେ, ଗୋଟେ ମତ ବାହାରିବ। ଆଗରୁ ସେଭଳିଆ ଚାଲୁନଥିଲା କି? ଆମର ଯୋଉ ଗାଁ ମାନଙ୍କରେ ସବୁ ଥିଲା ଯୁବକେନ୍ଦ୍ର, ଆଉ କ୍ଲବ ଘର ବାରିପଦାରେ ବି ଥିଲା, ବିଭିନ୍ନ ଗାଁ ମାନଙ୍କରେ ବି ଥିଲା, ଆଉ ଭାଗବତ ଟୁଙ୍ଗି ଗୋଟେ ଥିଲା, ବିଭିନ୍ନ ବ୍ୟବସ୍ଥାରେ ବିଭିନ୍ନ କଥା ଥିଲା, ତା ଆସ୍ତେ ଆସ୍ତେ ସେଠୁ ସବୁ ଲୋପ ପାଇତେ ଯାଉଛି, କିନ୍ତୁ ତାପରେ ବି ପୁଣି ଫେର ପରିବର୍ତ୍ତନକୁ ଆମେ ଆପଣଉଛେ, ନୂଆ ନୂଆ କଥା ଶିଖୁଛେ। ତାପରେ ଏଇ ଯୋଉ ହେଲା ବର୍ତ୍ତମାନ ଟେଲିଭିଜନ ଆଉ ଆମର ଯୋଉ ଇଣ୍ଟରନେଟ, ଆଉ ସିଏ ପୁରା କହିବାକୁ ଗଲେ ପୁରା ଏଇ ଚାରିଆଡ଼େ ବିଞ୍ଚି ହେଇକି ଚାରିଆଡ଼େ, ଛୁଆମାନେ କୁହ ଷ୍ଟୁଡେଣ୍ଟ କୁହ ଘରର ବହୁ ମାନେ କୁହ ସମସ୍ତେ ସେଇ ସବୁବେଳେ ସେଇ ସ୍ମାର୍ଟଫୋନ ଆଉ ସେଟା ଧରିକି ସମୟ ନଉଛେ, ତ ସେମିତି କଥା ହଉଛି ଯେ, କିନ୍ତୁ କଥା ଗୋଟେ ଭଲ କଥା ଯୋଉଟା କୋଉଟା ନା, ତୁମେ ଆମେ ଗୋଟେ କଥାଟା ସମସ୍ୟାର ସମାଧାନ ବାହାର କରିବା ସେଇଟା ହଉଛି ସବୁଠୁ ବଡ କଥା, ବୁଝିପାରିଲ ନା? ଆଉ ଆଜିକାଲି ସଂସାରରେ ଆମେ ଦେଖୁଛେ ଏଇ ଯୋଉଟା କହିଲ ତୁମେ ଯେ ସୁଖ ବି ବଢେ, କିନ୍ତୁ ସୁଖ ବାଣ୍ଟିଲେ ସିନା, କିନ୍ତୁ ସୁଖ ବାଣ୍ଟିଲା ବେଳେ କିଛି ଲୋକଙ୍କର ଗୋଟେ ପରଶ୍ରୀ କାତରତା ଗୁଣ ଥାଏ, ମାନେ ମୋର ଦୁଃଖରେ ମୋର ଦୁଃଖ ନୁହେଁ, ତୁମ ସୁଖଟା ମୋର ଦୁଃଖର କାରଣ, ସେଇଭଳିଆ ପରିସ୍ଥିତି ସୃଷ୍ଟି ହୁଏ। ତେଣୁ ବହୁତ କଥା ବୁଝି ବିଚାରିକି କାମ କରିଲେ ଠିକ, ଆଉ ଯୋଉଟା କଲ ଦେହ ପା ପାଇଁ ଆମର ଘର ଯୋଉ ଆମେ ସବୁବେଳେ ସେଟାକୁ ହେଓ ଭାବୁ, କିନ୍ତୁ ଘରେ ଯୋଉ ସବୁ ଅଛି ସେଇ ସବୁ ଜିନିଷ ଗୁଡା ବୁଝି ଯଦି ପାରିବା ଏବଂ କରିପାରିବା ଯଦି ଅଭ୍ୟାସରେ ପରିଣତ କରିଦେବା ତାହେଲେ କିଛି ନାହିଁ, ଭଲ ରହିବ ଦେହ।
1: ଆମର ଡାକ୍ତରୀ ଖର୍ଚ୍ଚ ଯାହା ଦିନକୁ ଦିନ ବଢୁଛି ସେଥିରୁ ଆମେ ମୁକ୍ତି ପାଇବା, ଦ୍ୱିତୀୟରେ ଆମ ହାତ ପାହାନ୍ତାରେ ସୁଲଭରେ ସୁବିଧାରେ ଆମେ ଭଲ ସ୍ୱାସ୍ଥ୍ୟ ନେଇକି ଜିଇଁପାରିବା, ନାଇଁ କି? ତେବେ ବଡ ଭାଇ, ଆଜି ଆୟୁର୍ବେଦରେ ଯୋଉ ମଧୁମେହକୁ ନିବାରଣ କରିବା ପାଇଁ ଯାହା ସବୁ ବ୍ୟବସ୍ଥା ଅଛି ବର୍ଣ୍ଣନା ଅଛି ସେ ବିଷୟରେ ଡାକ୍ତର ପଙ୍କଜ କୁମାର ପାଣି କହୁଛନ୍ତି, ତାଙ୍କ କଥା ବି ଟିକେ ଶୁଣିବା।
3: ମଧୁମେହ ପ୍ରମେହ ରୋଗ ଆୟୁର୍ବେଦରେ ବର୍ଣ୍ଣନା ହେଇଛି, 20 ପ୍ରକାର ପ୍ରମେହର ବର୍ଣ୍ଣନା ରହିଛି, ସେଥିରୁ ଆୟୁର୍ବେଦ ତ୍ରିଦୋଷ ସମ୍ବନ୍ଧିତ ଶାସ୍ତ୍ର ବାତ ପିତ୍ତ କଫକୁ ନେଇ ଆୟୁର୍ବେଦ ପରିପୃଷ୍ଟ। ମଧୁମେହ ଆପଣ କହୁଛନ୍ତି, ଏ ମହର୍ଷି ଚରକ ଏବଂ ସୁଶ୍ରୁତଙ୍କ ବର୍ଣ୍ଣନା ଅନୁସାରେ ପ୍ରମେହ ଯେଉଁ 20 ପ୍ରକାର ଅଛି ସେ ଭିତରୁ କଫଜ ପ୍ରମେହ

0: ଯେଉଁ ରହିଛି ଉଦକମେହ, ଇଖୁମେହ, ସୁରାମେହ, ସିକ୍ତାମେହ, ସନେମେହ, ପିଷ୍ଟମେହ, ସାନ୍ଦ୍ରମେହ, ଶୁକ୍ରମେହ, ଲାଳମେହ, ଏଇ ଯେଉଁ ଦଶ ପ୍ରକାର, ଏଇ ଦଶ ପ୍ରକାରରୁ ଇଖୁମେହ ଆଉ ଶୀତମେହ ଆଧୁନିକର ମଧୁମେହ ବା ଡାଇବେଟିସ୍ ସହିତ ଜଡ଼ିତ। ପିତ୍ତଦୋଷରୁ ଆଉ ଛଅ ପ୍ରକାର ରହିଛି ରଙ୍ଗ ଭେଦରେ, ସେଗୁଡ଼ା ନୀଳମେହ, କଳାମେହ, ହରିଦ୍ରାମେହ, କ୍ଷାରମେହ, ମଞ୍ଜିଷ୍ଠାମେହ, ରକ୍ତମେହ। ବାତଦୋଷରୁ ସେମିତି ଅଛି ଗତି ଅନୁସାରେ ସର୍ପିମେହ, ବସାମେହ, କ୍ଷୁଦ୍ରମେହ, ହସ୍ତିମେହ। କିନ୍ତୁ ମଧୁମେହ ସହିତ ଇଖୁମେହ ଆଉ ଶୀତମେହ ଏଇ ଦୁଇଟା ଜଡ଼ିତ। ଇଏ କେଉଁ କାରଣରୁ ହୁଏ ଆମେ ଟିକେ ଜାଣିବା ଦରକାର। ସାଧାରଣତଃ ପରିଶ୍ରମରୁ ବିରତ ରହି, ଯେଉଁଟାକୁ ଆମେ ଫିଜିକାଲ ଏକ୍ସରସାଇଜ୍ କହୁ, ସେଠୁ ବିରତ ରହି ସଦାବେଳେ ଶୋଇବା, ସଦାବେଳେ ବସି ରହିବା, ଏଇ ଧରଣର ଜୀବନଯାପନ ଯେଉଁମାନେ କରିବେ ସେମାନଙ୍କୁ ମଧୁମେହ ହେବାର ଆଶଙ୍କା ପ୍ରବଳ ମାତ୍ରାରେ ରହିଥାଏ। ଜିଭ ରସନାଇନ୍ଦ୍ରିୟ ଅନୁଯାୟୀ ଯେଉଁମାନେ ସ୍ୱାଦୁ ମାନେ ମଧୁର, ବେଶୀ ଖଟା ଅମ୍ଳ, ବେଶୀ ଲୁଣ ଲବଣ, ସ୍ନିଗ୍ଧ ତୈଳ ଜାତୀୟ, ଗୁରୁ ହେଭି ଫୁଡ଼ ପରିପାକ ଯେଉଁଟା ବିଳମ୍ବରେ ହୁଏ, ପିଛିଳ ଏବଂ ଶୀତଳ ବସ୍ତୁରେ ଯେଉଁମାନେ ବିଶେଷ ଆଗ୍ରହ ରଖନ୍ତି, ସାଧାରଣତଃ ଖାଦ୍ୟ ହିସାବରେ ନୂଆ ଚାଉଳର ଭାତ, ଅଧିକ ଛେନା, ଅଧିକ ଦହି, ମଦ୍ୟପାନ ମୁଖ୍ୟ କାରଣ, ଆନୁପ ମାଂସ ପାଣିରେ ରହୁଥିବା ଜୀବର ମାଂସ ପ୍ରବଳ ମାତ୍ରାରେ ଯିଏ ଖାଇବେ, ଚିନି, ଶର୍କରା, ଗୁଡ଼ ମିଠା ଜାତୀୟ ଜିନିଷ ସମସ୍ତେ ଜାଣିଛନ୍ତି, ୟାକୁ ଯିଏ ପ୍ରଚୁର ମାତ୍ରାରେ ଗ୍ରହଣ କରିବେ, ଏହିସବୁ ଜୀବନଶୈଳୀ ଭିତରେ ଶାରୀରିକ ପରିଶ୍ରମ ନକରି ମାନସିକ ଅବସାଦରେ ଯେଉଁମାନେ ରହୁଛନ୍ତି ଏବଂ ମାନସିକ ପରିଶ୍ରମ ବେଶୀ କରୁଛନ୍ତି, ସେହି ଶ୍ରେଣୀର ଲୋକମାନେ ମଧୁମେହରେ ବିଶେଷ ଭାବରେ ଆକ୍ରାନ୍ତ ହେବେ।
1: ତେବେ ଏଇ ମଧୁମେହ ହେଇଛି ବୋଲିକରି ଆମେ କେମିତି ଜାଣିବା?
0: ହଁ, ମଧୁମେହ ପ୍ରଥମ ଅବସ୍ଥାରେ ଜାଣିବା ଟିକେ କଷ୍ଟ। ସାଧାରଣତଃ ଯେତେବେଳେ ମଧୁମେହ ହେଲା ବୋଲି ଜଣାପଡ଼େ ସେତେବେଳକୁ ପ୍ରାୟ ଆମ ହିସାବରେ ତୃତୀୟ ଅବସ୍ଥା, ପ୍ରବୃଦ୍ଧାବସ୍ଥା ଯେଉଁଟା କୁହାଯାଏ ଆୟୁର୍ବେଦରେ। ଆଉ ଏଇ ଯେଉଁ 20 ପ୍ରକାର ପ୍ରମେହ ବର୍ଣ୍ଣନା କରାଯାଇଛି, ମୁଁ ନାଁ କହିଲି, ସେଇ 20 ପ୍ରକାର ପ୍ରମେହ, ଜଣେ କହିବ ମୋ ପରିସ୍ରା ଧୀରେ ଧୀରେ ହେଉଛି, ଜଣେ କହିବ ମୋର ବାରମ୍ବାର ହେଉଛି, ଜଣେ କହିବ ମୋର ନାଲି ରଙ୍ଗ ହେଉଛି, କିଏ କହିବ ମୋ ପରିସ୍ରାରେ ଧଳା ଧଳା ଟିକେ ଯାଉଛି, ଏଇଭଳିଆ ଲକ୍ଷଣକୁ ଦେଖି ମେହ ରୋଗର ନାମକରଣ କରାଯାଇଛି। ଏଇ 20 ପ୍ରକାର ମେହକୁ ଉପେକ୍ଷା କଲେ, ତାକୁ ଯଦି ଆପଣ ଠିକ୍ ସମୟରେ ତାର ଚିକିତ୍ସା ନ କଲେ, 20 ପ୍ରକାର ମେହ ପରବର୍ତ୍ତୀ ଅବସ୍ଥାରେ ମଧୁମେହ ହେଇପାରେ। ଲକ୍ଷଣ ହେଲା ଶରୀର କ୍ଷୟ ହେବା ସଙ୍ଗେ ସଙ୍ଗେ ଶରୀରରେ ଦୁର୍ବଳତା ଅନୁଭବ କରିବେ, ଅଳ୍ପ କାମ କଲା ମାନେ ଥକା ଲାଗିବ, ଯେତେ ପାଣି ପିଇଲେ ତୃଷା ମେଣ୍ଟିବ ନାହିଁ, ଅଧିକ ପାଣି ପିଇବା ପାଇଁ ଇଚ୍ଛା ହେବ, ଖାଦ୍ୟରେ ସ୍ପୃହା ବଢ଼ିଯିବ, କ୍ଷୁଦା ବୃଦ୍ଧି ହେବ, କେତେକ କ୍ଷେତ୍ରରେ ସ୍ଥୂଳକାୟ ମୋଟା ହେଇଯାନ୍ତି, ଆଉ କେତେକ କ୍ଷେତ୍ରରେ କୃଷ ଶୁଖିଯାଆନ୍ତି, ସ୍ନାୟୁ ଏବଂ ମାଂସପେଶୀରେ ଶିଥିଳତା ଆସିବ, ଦେହରୁ ଝାଳ ଯୋଉ ବାହାରିବ ଦୁର୍ଗନ୍ଧ ହେବ, ପରିସ୍ରାରେ ପିମ୍ପୁଡ଼ି କିମ୍ବା ଜନ୍ଦା ଲାଗିବାର ଲକ୍ଷଣ ମଧ୍ୟ ଦେଖାଦିଏ, ମୂତ୍ରର ବେଗ ମାତ୍ରାଧିକ ହେବ, ଇଏ ହେଲା ସାଧାରଣ। ତାପରେ ଆମେ ରକ୍ତ ଏବଂ ମୂତ୍ର ପରୀକ୍ଷା କଲେ ସେଠି ଯଦି ସୁଗାରର ଉପସ୍ଥିତି ଆସିଲା, ମଧୁମେହ ହେଲା ବୋଲି ଜାଣିବା। ଆଉ
1: ଏ ଯେଉଁ କହିଲେ ଆପଣ କ୍ଷୀଣ ହେଇଯିବା ବା ଦେହ ଶୁଖିଯିବା, ଜଣେ ତ ଖାଉଥିବ, ଶୁଖିବ କେମିତି? ହଠାତ୍
0: ଭଲ କଥା ଟିକେ ପଚାରିଲେ, ଆୟୁର୍ବେଦ ସପ୍ତ ଧାତୁ ଉପରେ ଆଧାରିତ, ରସ, ରକ୍ତ, ମାଂସ, ମେଦ, ଅସ୍ଥି, ମଜା, ଶୁକ୍ର ଏବଂ ଅଷ୍ଟମ ଧାତୁ ଆଉ ଗୋଟେ ଅଛି ଅଜ। ପରପର ଧାତୁକୁ ପୃଷ୍ଟ କରନ୍ତି, ରସରୁ ରକ୍ତ, ରକ୍ତରୁ ମାଂସ, ମାଂସରୁ ମେଦ, ମେଦରୁ ଅସ୍ଥି, ଅସ୍ଥିରୁ ମଜା, ମଜାରୁ ଶୁକ୍ର, ଶୁକ୍ରରୁ ଅଜ, ପରପର ଧାତୁକୁ ପୃଷ୍ଟ କରନ୍ତି। ମଧୁର ରସ ବିଶିଷ୍ଟ ଶ୍ୱେତସାର ଜାତୀୟ ଖାଦ୍ୟ ମଧୁର କହିଲେ, ଏବଂ ତାର ପାଚନ ଯଦି ଆମର ଠିକ୍ ହିସାବରେ ନ ହେଇପାରି ମୂତ୍ରରେ ଶର୍କରା ହିଁ ଗଲା, ତାହେଲେ ଆମେ ମଧୁମେହ କହିବୁ। ଆଧୁନିକ ମତରେ ଯେଉଁଟାକି ଆମର ଅଗ୍ନାଶୟ ପେନକ୍ରିଅସ୍ ସେ କାମଟା କରେ, କାରଣ ଅଗ୍ନାଶୟରୁ ହିଁ ଇନ୍ସୁଲିନ୍ ଅଗ୍ନାଶୟ ରସ କ୍ଷରଣ ହୁଏ ଏବଂ ସେ ଶ୍ୱେତସାର ଜାତୀୟ ଖାଦ୍ୟକୁ ପରିପାକ କରିବାରେ ସାହାଯ୍ୟ କରେ। କୌଣସି କାରଣବଶତଃ ଯଦି ଅଗ୍ନାଶୟର ଶୁଷ୍କତା ଆଟ୍ରୋଫିନେସ୍ ଆସିଗଲା ଏବଂ ସେଠୁ ଅଗ୍ନାଶୟ ରସ କ୍ଷରଣ ହେଲା ନାହିଁ, ତାହେଲେ ଶ୍ୱେତସାର ଜାତୀୟ ଖାଦ୍ୟ ଆମର ପରିପାକ ଠିକ୍ ହିସାବରେ ହେଇପାରିଲା ନାହିଁ। ଯେ ଅଗ୍ନାଶୟ ଠିକ୍ ହିସାବରେ କାମ କରିବା ଦରକାର ଏବଂ ଶ୍ୱେତସାର ଜାତୀୟ ଖାଦ୍ୟର ପରିପାକ ଠିକ୍ ହିସାବରେ ହେଲେ ଜଣେ ଲୋକ ସୁସ୍ଥ ରହିବ। ଯଦି ଏସବୁ ଜିନିଷ ନ ହେଇପାରିଲା, ଶ୍ୱେତସାର ଜାତୀୟ ଆମକୁ ସାଧାରଣତଃ ଶକ୍ତି ଯୋଗାଇଥାଏ, ଏନର୍ଜି, ଆପଣ ସେଇ ଜିନିଷ ଯଦି ଦେହରେ ନ ଲାଗି ପରିସ୍ରା ଆକାରରେ ବାହାରି ଗଲା, ତାହେଲେ ଆପଣ ଶକ୍ତି ପାଇଲେନି, ଆପଣଙ୍କ ପୃଷ୍ଟି ବି ହେଲାନି, ଆପଣ ସେଠୁ ଧୀରେ ଧୀରେ ଧୀରେ ଧୀରେ କ୍ଷୟ ହେବେ, ଓଜନ କମିବ।
1: ଇଏ ତ ଲକ୍ଷଣ କହିଲେ, ଯଦି ଆମକୁ ଡାଇବେଟିସ୍ ବା ମଧୁମେହ ହୁଏ ତାହେଲେ ଆମେ କେମିତି ଚିକିତ୍ସିତ ହେବା?
0: ପ୍ରଥମ ହେଲା ଆମେ ନିଶ୍ଚିତ ହେବୁ ଯେ ଆମକୁ ଏଇ ରୋଗ ହେଇଛି, ମୂତ୍ର ପରୀକ୍ଷାରୁ ଧରା ପଡ଼ିବ, ରକ୍ତ ପରୀକ୍ଷାରୁ ଧରା ପଡ଼ିବ, ଜାଣିଲୁ, ଜାଣିଲା ପରେ ତାର ଚିକିତ୍ସା

0: ଏବେ ସହଜ ଉପଲବ୍ଧ ସବୁ କ୍ଷେତ୍ରରେ। ଆୟୁର୍ବେଦରେ ମଧୁର ଗୋଟେ ଭାଷା ଅଛି ନିଦାନ ପରିବର୍ଜନ। ନିଦାନ ମାନେ ହେଲା କାରଣ, କୋଉ କାରଣରୁ ହଉଛି। ମଧୁର ଜାତୀୟ ଖାଦ୍ୟ ଖାଇବା ଯୋଗୁଁ, ଗୁରୁ ପିଛଳ ଜିନିଷ ଖାଇବା ଯୋଗୁଁ ଏଇ ରୋଗ ହେଉଛି। ତେଣୁ ନିଦାନ ପରିବର୍ଜନ, ଆପଣ ନିଦାନକୁ ଆଗକୁ ଛାଡ଼ିବେ, ତେଣୁ ମଧୁର ଜିନିଷ ଆପଣ ନେବେ ନାହିଁ, କିଛିଟା ଆଶ୍ୱସ୍ତି ପାଇବେ ସେଠୁ। ତାପରେ ତାର ମଧୁର ରସ କିଭଳି ଭାବରେ ଶରୀର ପାଇଁ ସାତ୍ମ୍ୟ ହେବ ଏବଂ ଅଗ୍ନାଶୟରୁ ଅଗ୍ନାଶୟ ରସ କିଭଳି ଭାବରେ କ୍ଷରଣ ହେବ ତାର ଚିନ୍ତା ଟିକେ କରିବା ଦରକାର। ଯଦି ସେଭଳିଆ ବ୍ୟବସ୍ଥା କିଛି କରାଯାଇପାରେ ତାହେଲେ ବି ଆମେ କିଛିଟା ଉପଶମ ପାଇବା। ସେଥିପାଇଁ ଆୟୁର୍ବେଦରେ ବହୁତ ପ୍ରକାର ବର୍ଣ୍ଣନା ଅଛି। ଗୁଡ଼ୁଚି ରସ, ଅଁଳା ରସ, ଶତାବରୀ ରସ, କଞ୍ଚା ହଳଦୀ ରସ, ପିଆଶାଳ କାଠ ରସ ରସ, ତାପରେ କରଲା ପତ୍ର ରସ, ତିକ୍ତ ଜାତୀୟ, ମଧୁରର ଅପୋଜିଟ୍ ହେଲା ତିକ୍ତ, ତିକ୍ତ ଜାତୀୟ ଜିନିଷ ଯଦି ଆପଣ କିଛି ନିଅନ୍ତି ତାହେଲେ ଏଥିରୁ ଉପଶମ ମିଳିବ। ତ୍ରିଫଳା ମଧୁମେହରେ ଭଲ କାମ କରେ। ଦେବଦାରୁ, ଦାରୁ ହଳଦୀ, ମୁଥା ଏମାନଙ୍କର କ୍ୱାଥ କିମ୍ବା ରସ, ଇଏ ବି ମଧୁମେହରେ ଉପକାରୀ। ମହୁ, ହଳଦୀ ଗୁଣ୍ଡ, କଞ୍ଚା କଦଳୀ ଫୁଲ ରସରେ ଯଦି ଖିଆଯାଏ ମଧୁମେହ ପାଇଁ ଉପକାରୀ। ବେଣା ଚେର, ଅର୍ଜୁନ ଛାଲି, ରକ୍ତ ଚନ୍ଦନ, ଏହାର କ୍ୱାଥ ବି ମଧୁମେହ ପାଇଁ ଉପକାରୀ। ସିଂସପା କ୍ୱାଥ, ଶିଶୁ ଗଛର ଛାଲିର କ୍ୱାଥ, ଏଠି ଟିକେ ମୁଁ କହି ରଖେ, କ୍ୱାଥ କାଷ୍ଠ ଔଷଧୀର କ୍ୱାଥ, ଯଦି 10 ଗ୍ରାମ ନେଲେ 40 ଗ୍ରାମ ପାଣିରେ ସିଝେଇବେ ଏବଂ 10 ଗ୍ରାମ ରହିବ, ସେଇଟା ଯୋଉଟା ବାହାରିବ ସେଇଟା ହେଲା କ୍ୱାଥ। ଆମକୁ ନିଜର ଆହାର ଆଉ ବିହାର ଏ ଦୁଇଟାକୁ ପରିମାର୍ଜିତ କରିବା ପାଇଁ ପଡ଼ିବ। ଯେତେ ଔଷଧ ଖାଆନ୍ତୁ, ଆଜିର ଆମର ଯୋଉ ବିଷୟ ଅଛି ତାର ପ୍ରତିକାର ଏବଂ ପ୍ରତିଷେଧକ, କାରଣ ରୋଗଟା ଆମକୁ ହଉଛି, ଆମକୁ ନିଜକୁ ନିଜେ ହିଁ ସଚେତନ ହେବା ପାଇଁ ପଡିବ। ସେ ଦେଖନ୍ତୁ, ଏଇଟା ଗୋଟେ ଦିନଚର୍ଯ୍ୟା କଥା ମୁଁ କହିଦଉଛି। ବ୍ରାହ୍ମ ମୃତ୍ୟୁରୁ ଶଯ୍ୟା ତ୍ୟାଗ କରିବେ, ଇଷ୍ଟ ଦେବତାକୁ ସ୍ମରଣ କଲେ, ତାପରେ ଆପଣଙ୍କର କିଛି ନହେଲେ ବି ଅଧଘଣ୍ଟେ ଆପଣଙ୍କୁ ବ୍ୟାୟାମ, ଆପଣ ସେଇଟା ପ୍ରାତ ଭ୍ରମଣରେ ଯାଇପାରନ୍ତି କି ଘରେ ବସିକି ଆପଣ ଯୋଗ କରିପାରନ୍ତି, ଆପଣଙ୍କୁ ଅଧଘଣ୍ଟେ ବ୍ୟାୟାମ କରିବା ପାଇଁ ପଡିବ। ତାପରେ ଆପଣ ଯେମିତି ଜଳପାନ କଲେ, ଜଳପାନ କରିସାରି ଆପଣଙ୍କର ନୀତି ଦିନିଆ କାମ ଯୋଉ କଲେ, ଋତୁ ଅନୁସାରେ କୋଉ ଋତୁରେ କ'ଣ ଏବଂ କୋଉ ଖାଦ୍ୟ ଗ୍ରହଣ କରାଯାଉ, ଆୟୁର୍ବେଦରେ ବିଶଦ ଭାବରେ ବର୍ଣ୍ଣନା ଅଛି। ଆଜି ତ ଏଠି ସ୍ୱଳ୍ପ ସମୟ, ଦିନଟା କଥା ମୁଁ କହିଦେଉଛି। ନୀତି ନୈମିତିକ ଆହାର, ଯଦି ଆପଣଙ୍କର ମଧୁମେହ ଅଛି ଆପଣ ତାକୁ ମଧୁର ଜାତୀୟ ଖାଦ୍ୟକୁ ଛାଡ଼ି ଶ୍ୱେତସାର ଜାତୀୟ ଜିନିଷ ବିଶେଷ ନ ନେଇ ଆପଣ ରୁଟି, ସନ୍ତୁଳା, ଖଇ, ଚୁଡ଼ା ଭଜା, ଏଇ ଟାଇପ୍ର ଆମର ସାଧାରଣତଃ ଯୋଉଟା ଉପଲବ୍ଧ ତାକୁ ଗ୍ରହଣ କଲେ। ଦ୍ୱିପହରରେ ସେମିତି ପୁରୁଣା ଚାଉଳ ଭାତ, ନୂଆ ଚାଉଳ ଭାତ ସାଧାରଣତଃ ମଧୁମେହରେ ରୋଗକୁ ବଢ଼େଇଥାଏ। ପୁରୁଣା ଚାଉଳ ଭାତ, ମୁଗ ଡାଲି, ହରଡ଼ ଡାଲି, ପନିପରିବା, ତା ସହିତ ଅନ୍ୟାନ୍ୟ ଯାହା, ଆଉ ଆପଣଙ୍କ କଲରା, ପୋଟଳ, କଞ୍ଚା କଦଳୀ, ମଞ୍ଜା, ଏଇଭଳିଆ ଜିନିଷ ତାର ତରକାରୀ ପତ୍ର ଖାଇବେ। ସନ୍ଧ୍ୟାବେଳକୁ ସେମିତି ଆପଣଙ୍କର ସ୍ୱଳ୍ପ ଏବଂ ରାତିରେ ଯେତେ ହାଲୁକା ଖାଦ୍ୟ, ସେଇ ରୁଟି, ସନ୍ତୁଳା, କ୍ଷୀର ଅଳ୍ପ ମାତ୍ରାରେ। ଆଉ ବର୍ତ୍ତମାନ ଆମର ଯେଉଁ ଜୀବନଶୈଳୀ ଭିତରେ ଭୋଜି ଭାତ ଭଲ ମନ୍ଦ ଏଇଗୁଡ଼ା ଯୋଉ ସବୁ ହେଉଛି, ପ୍ରାୟ ଭୋଜି କହିଲେ ରାତି ଯାଉଛୁ, ଆମେ ଗୁରୁପାକ ଖାଦ୍ୟ ସବୁ ଖାଇକି ଆସୁଛୁ। ଏବଂ ବିରୁଦ୍ଧ ଭୋଜନ, ଆୟୁର୍ବେଦରେ ଗୋଟେ ବର୍ଣ୍ଣନା ଅଛି ବିରୁଦ୍ଧ ଭୋଜନ, ସେ ବିରୁଦ୍ଧ ଭୋଜନ ପାଇଁ ମଧୁମେହ ବେଶୀ ହେଉଛି। ଆମେ ତ ପ୍ରକୃତରେ ବର୍ତ୍ତମାନ ପାଣି, ପବନ, ମାଟି ସବୁଥିରେ ପ୍ରଦୂଷିତ, ତା ଛଡ଼ା ଏଇ ଯୋଉ ବିରୁଦ୍ଧ ଭୋଜନ, ଦହି ମାଛ ଆୟୁର୍ବେଦ କେବେ ସ୍ୱୀକାର କରେନି, କିନ୍ତୁ ବର୍ତ୍ତମାନ ଆଭିଜାତ୍ୟ ଲକ୍ଷଣ, ମୋ ଭୋଜିରେ ମୁଁ ଦହି ମାଛ ତରକାରୀ କରିଥିଲି। ଯେ ଦହି ମାଛ ଖାଇବା ଦ୍ୱାରା କ'ଣ ନଷ୍ଟ ହେଉଛି ଏବଂ କେଉଁ ପ୍ରକାର ରୋଗ ହେଉଛି ସେ ବିଷୟରେ ଆମେ ଚିନ୍ତା କରୁନୁ। ସମ ଘୃତ ସମ ତୈଳ, 50 ଗ୍ରାମ ଘିଅ ଏବଂ 50 ଗ୍ରାମ ତେଲ ଦେଇକି ଆପଣ ଗୋଟେ ତରକାରୀ କରିବେ, ଲୋକ କରୁଛନ୍ତି, ଘିଅ ବି ଦେଉଛନ୍ତି, ତରକାରୀ ରୁଚିକର ହେବ, ଜିଭକୁ ସ୍ୱାଦ, ପାଟିକୁ ସ୍ୱାଦ ଲାଗୁଛି, କିନ୍ତୁ ସେ ବିପାକରେ ଆମ ପାଇଁ ରୋଗକାରକ ହେଉଛି, ସେ ଜିନିଷ ପ୍ରତି ବି ଟିକେ ଲକ୍ଷଣ ଦେବ। ମଦ୍ୟପାନ ଯୋଗୁଁ ହିଁ ମଧୁମେହ ବେଶୀ ବ୍ୟାପୁଛି।
1: ଯାହା ହଉ ଡାକ୍ତର ପାଣି, ଆଜି ଆପଣ ମଧୁମେହ ରୋଗର ପ୍ରତିକାର ଓ ନିରାକରଣ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତାବନ୍ଧୁମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
2: ଯାଉ, ବଢିଆ କଥା ତ ଆମେ ହେଲେ। ଆଉ ସେଦିନ ମୁଁ ଗୋଟେ କଥା ଶୁଣୁଥିଲି, ମାନେ ଜଣେ ଭଲ ଡକ୍ଟର, ଜଣେ ବହୁତ ମାନେ ଇଣ୍ଟରନ୍ୟାସନାଲ ଆନ୍ତର୍ଜାତୀୟ ଖ୍ୟାତି ଅଛି ତାଙ୍କର, ସିଏ କହୁଛନ୍ତି ଯେ ବର୍ତ୍ତମାନ ଦେଖିବ କମ ବୟସର ପିଲା, କମ ବୟସର ଝିଅମାନଙ୍କର ସବୁ ଥାଇରଏଡ୍ ପ୍ରୋବ୍ଲେମ ବାହାରୁଛି, ହରମୋନାଲ ଇମ୍ବାଲାନ୍ସ ହେଇକି ସେମାନଙ୍କ ଦେହ ଖରାପ ହେଉଛି। ତ ସେଟା ପାଇଁ କହୁଛନ୍ତି ସିଏ ଯେ ଯୋଉ ମା ମାନେ ଟିକେ ତରତରିଆ ରୋଷେଇ କରୁଛନ୍ତି ସେମାନେ ଯଦି ପନିପରିବା ଯାହା ବି ହଉ ଟିକେ ମନ ଯୋଗ ସହକାରେ ରୋଷେଇ କରିବେ ଏବଂ ପରିବାରଟାକୁ ଟିକେ ଭଲକି
3: ପ୍ରସ୍ତୁତି ପ୍ରଣାଳୀ

0: ନିଯୁକ୍ତି ପ୍ରଣାଳୀଟା ଠିକ ସେ କରିବେ ତାହେଲେ ସେଇଟା ବହୁତ କାଂଶରେ ଭଲ ହବ ଏବଂ କମସେ କମ ଯୋଉ ଛୁଆମାନଙ୍କର ସେଇ ସମସ୍ୟା ରହୁଛି ସେଇ ଛୁଆମାନଙ୍କୁ ଟିକେ ତାଙ୍କ ମନେକର ବାଇଗଣ ଜହ୍ନି ଫନି ଯୋଉ ବିଭିନ୍ନ ରକମ ପନିପରିବା ଆମର ଶାଗ ସବଜି ଖିଆଯାଏ ଆଉ ଧରିକି ଯଦି ମା ମାନେ ତାକୁ ଟିକେ ଧରେଇଲେ ଦେଖ ନା ଏଇଟା ଏଇଟା ଆଜି ହବ କି ହବ ତାଙ୍କ ମନ ଭିତରେ ଗୋଟେ ଆଗ୍ରହ ସୃଷ୍ଟି ହବ ଏବଂ ସେଇଟା କହୁଛନ୍ତି ଯେ ସେଇଟା ଅନେକ ବହୁତ କାମ ଦିଏ ବୋଲି
1: ସ୍ୱାସ୍ଥ୍ୟ ପାଇଁ
2: ଆଜିକାର କାର୍ଯ୍ୟକ୍ରମର ସମୟ ବ୍ୟତୀତ ସରିଲାଣି ସବୁଦିନ ଭଳି ଆଜି ମଧ୍ୟ ଆମର ଶ୍ରୋତାବନ୍ଧୁମାନଙ୍କୁ ଆମର ଚାଷୀ ଭାଇମାନଙ୍କୁ କହିବା କାର୍ଯ୍ୟକ୍ରମ ସମ୍ପର୍କରେ ଏବଂ ତାଙ୍କ ସମସ୍ୟା ସମ୍ପର୍କରେ ଏକଥା ଲେଖିକି ଆମକୁ ଆମ କାର୍ଯ୍ୟକ୍ରମକୁ ପଠାଇଲେ ଆମେ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ଆପଣଙ୍କ ସମସ୍ୟା ସମାଧାନ କରିବା ପାଇଁ ବି ଚେଷ୍ଟା ରହିବ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣିଲେ ଚାଷବାସର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏତେମଧ୍ୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ରୁଦ୍ର ନାରାୟଣ।

ଶୁଣିଲେ ଗୀତାତୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ, କ୍ଷମା କରିବେ, ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଗୀତ ଅତୀତର କାର୍ଯ୍ୟକ୍ରମ। ଗୀତ ଅତୀତର ପ୍ରଥମ କଣ୍ଠଶିଳ୍ପୀ ଶିବାଜୀ ଚଟ୍ଟୋପାଧ୍ୟାୟ।

ଶୁଣିଲେ ଗୀତଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।